ଆକାଶବାଣୀ କେନ୍ଦୁଝର। ଆଜି ବୁଧବାର 1948 ଶତାବ୍ଦୀ ଆଷାଢ଼ ମାସର 31 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 22 ତାରିଖ। ବର୍ତ୍ତମାନ ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାୟ 5:58। ଆପଣଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ସୁନ୍ଦର ବଦନ ପଙ୍କଜ ଡୋଳା ଦରଶନେ ନକର ହେଳା କନ୍ନରୀ କୁଣ୍ଡଳ ଗଳେ ରତ୍ନହାର ଚଉସରି ହୋଇ ଲମ୍ବିଛି ମାଳା ସୁନ୍ଦର ବଦନ ପଙ୍କଜ ଡୋଳା। ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ପଢ଼ିଛନ୍ତି ଶିଳ୍ପୀ ସୁମିତା କରାବୁଡ଼ୁ। ଶିଳ୍ପୀଙ୍କ କଣ୍ଠରେ ସାଲବେଗଙ୍କ ଗୀତ ରଚନା।

ଶ୍ରୀଚକା ନୟନ ଯଦି ମିଳୁନି ବୁଲାଇ, ଯିବେ ବା କେମିତି କହ ମଧୁଖ ଉଭାଇ। ନୈବେଦ୍ୟର ପରବର୍ତ୍ତୀ ଭକ୍ତିଗୀତ କଣ୍ଠଶିଳ୍ପୀ ତୃପ୍ତି ଦାସ, ଶିଳ୍ପୀଙ୍କ କଣ୍ଠରେ ନିମାଇ ବାନାର୍ଜୀଙ୍କ ଗୀତ ରଚନା।

ସର୍ବେ ମିଳି ଡାକ ବ୍ରହ୍ମ ବ୍ରହ୍ମାଣ୍ଡ ଈଶ୍ୱର ହେ, ସେହି ବ୍ରହ୍ମ ନାମ ବାଜୁ ହୃଦ ମୃଦଙ୍ଗରେ ହେ। ଏଥର ଶିଳ୍ପୀ ଜଗନ୍ନାଥ ପାଣିଗ୍ରାହୀ, ଗୀତ ରଚନା କରିଛନ୍ତି ମଧୁସୂଦନ ରାଓ।

ଆଜି ପାଇଁ ଏଇଠି ଶେଷ ହେଲା ଭାବଭକ୍ତିର କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ଥିଲେ ସୁମିତ କରାପଡ଼ୁ, ଜଗନ୍ନାଥ ପାଣିଗ୍ରାହୀ, ତୃପ୍ତି ଦାସ, ଅଲେଖଚନ୍ଦ୍ର ସାମଲ ଏବଂ ରାଧାରାଣୀ ମିଶ୍ର।

ଗୀତ ରଚନା କରିଥିଲେ ସାଲବେକ, ମଧୁସୂଦନ ରାଓ, ନିମାଇ ବନାର୍ଜୀ ଏବଂ ଭୀମ ଭୋଇ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଶ୍ରୀ ଜଗନ୍ନାଥ ମହାପାବନର ସ୍ୱରୂପ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାଷାରେ ମହାପ୍ରଭୁ ଜଗନ୍ନାଥ ହିଁ ପତିତ ପାବନ। ଶ୍ରୀକ୍ଷେତ୍ର ମର୍ତ୍ତ୍ୟବୈକୁଣ୍ଠ ଭକ୍ତି ମୁକ୍ତି ମୋକ୍ଷପ୍ରଦ କ୍ଷେତ୍ର। ଏଠାକାର ଆରାଧ୍ୟ ଦେବତା ସ୍ୱୟଂ ପତିତ ପାବନ, ତାଙ୍କ ମନ୍ଦିରର ପତାକା ବି ପତିତ ପାବନ। ଏ କ୍ଷେତ୍ରକୁ ମଧ୍ୟ ଲୋକେ କହନ୍ତି ପତିତ ପାବନ କ୍ଷେତ୍ର। ଯୁଗେ ଯୁଗେ ଏହି ପରମ କାରୁଣିକ ନିଜର ପତିତ ପାବନ ନାମକୁ ସାର୍ଥକ କରିଆସିଛନ୍ତି ନାନା ଭାବରେ। ଉତ୍କଳୀୟ ଧର୍ମତତ୍ତ୍ୱ ଅନୁସାରେ ଶ୍ରୀ ଜଗନ୍ନାଥ ଅବତାରୀ। ଦଶ ଅବତାରରେ ପରମବ୍ରହ୍ମ ଜଗନ୍ନାଥ ହିଁ ମୂଳ ପରମ ପୁରୁଷ। ମତ୍ସ୍ୟ ଅବତାରରେ ସେ ବେଦର ପାବନକର୍ତ୍ତା, କୁର୍ମରେ କୁର୍ମନିଧି ପାବନକାରୀ, ବରାହ ଅବତାରରେ ଧରଣୀର ପାବକ, ନୃସିଂହ ଅବତାରରେ ଭକ୍ତର ପାବକ, ବାମନ ଅବତାରରେ ଦୈତ୍ୟର ପାବନକାରୀ, ସେହିପରି ବୌଦ୍ଧ ଅବତାରରେ ଧର୍ମ ଓ ସାମାଜିକତାର ପାବନକର୍ତ୍ତା ଏବଂ କଳିଙ୍କି ଅବତାରରେ ମ୍ଳେଚ୍ଛମାନଙ୍କୁ ପାବନ କରିଛନ୍ତି। କାଳେ କାଳେ ସେ ପତିତମାନଙ୍କ ପାବକତ୍ୱରେ ମହିମା ମଣ୍ଡିତ। ଜନଚେତନାର ଆଦିମତମ ଉତ୍ସରେ ପତିତ ଶବର ରାଜା ବିଶ୍ୱବସୁ ପୂଜିତ ସେ ହେଉଛନ୍ତି ଗଣଦେବତା। ଆର୍ଯ୍ୟତର ପତିତ ଜାତିର ଉପାସ୍ୟ ଦେବତା ଶ୍ରୀକ୍ଷେତ୍ରକୁ ଆସି ରତ୍ନବେଦୀ ଅଧିଷ୍ଠିତ ହୋଇ ପରମ କାରୁଣିକ ରୂପେ ପୂଜା ପାଇଲେ। ତଥାପି ରାଜା ପ୍ରଜା ଓ ଭକ୍ତ ସନ୍ଥଙ୍କ ଦୃଷ୍ଟିରେ ସେ ପତିତ ପାବନ। ଗଜପତି ରାଜା ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତକରେ ତାଙ୍କ ମୁକ୍ତି ଚିନ୍ତାମଣି ଗ୍ରନ୍ଥରେ କହି ଉଠିଛନ୍ତି, ପତିତାନାଂ ପତିତୋହମ୍ ତୁମେବ ପାପହାରକ, ପାବନ ପୁରୁଷ ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ। ପତିତ ପାବନ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱୟଂ। ଏହି ଦାରୁବ୍ରହ୍ମ ପରମ ପୁରୁଷଙ୍କୁ ରତ୍ନ ସିଂହାସନରେ ଦର୍ଶନ କଲେ କୋଟିଏ ଯଜ୍ଞର ଫଳ ମିଳେ। ରଥରେ ଏହି ମହାବାମନଙ୍କୁ ଦେଖିଲେ ଜନ୍ମ ମୃତ୍ୟୁର ଦେହଳି ପୁନର୍ଜନ୍ମ ଆଉ ହୁଏ ନାହିଁ। ଜଗନ୍ନାଥଙ୍କ ରଥଯାତ୍ରା ହିଁ ପତିତ ପାବନ ଯାତ୍ରା। ଏହା ସତ୍ତ୍ୱେ ଶ୍ରୀମନ୍ଦିରର ପୂର୍ବଦ୍ୱାର ଅର୍ଥାତ୍ ସିଂହଦ୍ୱାର ଗୁମୁଟର ଉତ୍ତର ପଟେ ପ୍ରତିଷ୍ଠିତ ପତିତ ପାବନ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ। ଏହା ଏକ ରହସ୍ୟମୟ ରୀତି ବୋଲି ମନେ ହୁଏ। କେତେକ କହନ୍ତି ପତିତ ପାବନ ପରମ୍ପରା ଅତି ପ୍ରାଚୀନ। ଶ୍ରୀମନ୍ଦିରର ଭୋଗମଣ୍ଡପ ଦ୍ୱାର ସମ୍ମୁଖରେ ଥିଲା ବୌଦ୍ଧମୂର୍ତ୍ତି ସଦୃଶ ବିଗ୍ରହକୁ ପୂର୍ବେ ପତିତ ପାବନ କୁହାଯାଉଥିଲା। ଜାତି ବର୍ଣ୍ଣ ଧର୍ମ ଭେଦ ବଢ଼ିବାରୁ ସମସ୍ତେ ସେଠାକୁ ଯାଇପାରିଲେ ନାହିଁ। ଖ୍ରୀଷ୍ଟାବ୍ଦ 1448 ରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିରର ବାହାର ବେଢ଼ା ନିର୍ମାଣ କଲା ପରେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଗ୍ରହ ସ୍ଥାପନା କରିଥିଲେ। ମାତ୍ର ଆଉ ଏକ ମତ ମାଧଳାପାଞ୍ଜିରୁ ମିଳେ, ଏହା ଅଧିକ ପ୍ରାମାଣିକ ମନେ ହୁଏ। ଭୋଇବଂଶର ଗଜପତି ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ନବାବ ସୁଜା ଖାଁଙ୍କ କନ୍ୟା ରେଜିଆଙ୍କୁ ବିବାହ କରି ଧର୍ମାନ୍ତରିତ ହୋଇଥିଲେ। ସେ ହାଫିଜ୍ କାଦର ବେଗ୍ ନାମରେ ପରିଚିତ ହେବାରୁ ତାଙ୍କୁ ମନ୍ଦିର ପ୍ରବେଶ ନିଷିଦ୍ଧ ଥିଲା। ସେ ଅତ୍ୟନ୍ତ ଜଗନ୍ନାଥ ଭକ୍ତ ଥିଲେ। ଶ୍ରୀଜଗନ୍ନାଥଙ୍କ ସେବା ଓ ଦର୍ଶନ ନ ପାଇବାରୁ ତାଙ୍କ ରାଜତ୍ୱର ଦଶଙ୍କରେ ଅର୍ଥାତ୍ ଖ୍ରୀଷ୍ଟାବ୍ଦ 1738 ସେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ମୂର୍ତ୍ତି ରଖାଇ ଦର୍ଶନ କରୁଥିଲେ। ବିଦେଶାଗତ ଅଣହିନ୍ଦୁ ଓ ପତିତ ମାନବ ଆଜି ବି ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଶ୍ୱ ପାବନକର୍ତ୍ତାଙ୍କୁ ଦର୍ଶନ କରି ଭାବବିହୁଳିତ ହେଉଛନ୍ତି। ଶୂଦ୍ରାଗତ ଭକ୍ତ ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଗାଇ ଉଠୁଛି, ଅନା ଅନାରେ ନୀଳଚକ୍ରେ ଉଡ଼ୁଅଛି ପତିତ ପାବନ ବାନାରେ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରତ୍ନାକର ଚୟନୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 103ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ମୁନି କହୁଛନ୍ତି ଯେ ଉତ୍ତାନପାଦଙ୍କର ଦୁଇ ରାଣୀ ସୁନୀତି ଓ ସୁରୁଚି, ସୁରୁଚି ରାଜାଙ୍କର ଅତ୍ୟନ୍ତ ପ୍ରିୟତମା, ତାଙ୍କ ପୁତ୍ର ଉତ୍ତମ ରାଜାଙ୍କ କୂଳରେ ବସିଥିବା ବେଳେ ସୁରୁଚି ଧ୍ରୁବଙ୍କୁ ନାନା କଟୁକଥା କହି ବିଦାୟ କରିଦେଲେ। ଧ୍ରୁବ କାନ୍ଦି କାନ୍ଦି ମାଆଙ୍କୁ ସମସ୍ତ କଥା କହନ୍ତେ ମା ସୁନୀତି ତାଙ୍କୁ ବିଷ୍ଣୁଙ୍କୁ ଆରାଧନା କରିବାକୁ କହିଲେ। ଏଥର ଧ୍ରୁବ ବନକୁ ଯାଇ କଠୋର ତପସ୍ୟା କରିବାକୁ ସ୍ଥିର କଲେ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 103ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦା ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ତଳିଘରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ ଓ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ। ତଳି ଓପାଡ଼ିବାର ପୂର୍ବଦିନ ସନ୍ଧ୍ୟାରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ। ଏହି ମାସ ହେଉଛି କାଜୁ ଗଛ ଲଗାଇବା ପାଇଁ ଉପଯୁକ୍ତ ସମୟ। ଉନ୍ନତ କିସମ BPP4, ଭୁବନେଶ୍ୱର 1, VRI 2, Hybrid 2-17 ଲଗାନ୍ତୁ। 45 ବର୍ଗମିଟର ଗାତ, 7.5 ବର୍ଗମିଟର ବ୍ୟବଧାନ, 70-80 ଗଛ ଏକର ପ୍ରତି ଲଗାନ୍ତୁ। ଗାତ ପ୍ରତି ଦରକାର ହେଉଥିବା ଯବକ୍ଷାରଜାନ ଓ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ମାଣ୍ଡିଆ ବୁଣିବାର ଉପଯୁକ୍ତ ସମୟ। ଅଧିକ ଅମଳକ୍ଷମ ବିହନଗୁଡ଼ିକ ହେଉଛି ଦିବ୍ୟସିଂହ, AKP 2, AKP 3, AKP 7, ଗୋଦାବରୀ, ନୀଳାଚଳ, ଭୈରବୀ, ଶୁଭ୍ରା ଓ ଚିଲିକା। ଏକର ପ୍ରତି 2-2.5 କିଲୋଗ୍ରାମ ମଞ୍ଜି ବୁଣିବା ପାଇଁ ବ୍ୟବହାର କରନ୍ତୁ। ବୁଣିବା ପୂର୍ବରୁ 1 କିଲୋଗ୍ରାମ ମଞ୍ଜିକୁ ଥିରାମ ଓ 3 ଗ୍ରାମ ଟ୍ରାଇସାଇକ୍ଲାଜୋଲ 1 ଗ୍ରାମ ମିଶାଇ ବିହନ ବିଶୋଧନ କରନ୍ତୁ। 1 ମିଟର ତଳିଘେରା ପ୍ରତି 10 ଗ୍ରାମ ଯବକ୍ଷାରଜାନ ଓ 10 ଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲ ପାଇଁ ଜମିକୁ ଗଭୀର ଚାଷ କରି ମାଟି ଗୁଣ୍ଡ କରନ୍ତୁ। ହେକ୍ଟର ପ୍ରତି 120 ଗ୍ରାମ ମଞ୍ଜି ବ୍ୟବହାର କରନ୍ତୁ। ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ମଞ୍ଜିକୁ ମଞ୍ଜି 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। କିନ୍ତୁ ଲୋଟଣୀ ଜାତୀୟ ଚିନାବାଦାମ କରୁଥିଲେ ମଞ୍ଜିକୁ ମଞ୍ଜି 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ହେକ୍ଟର ପ୍ରତି 25 ଗାଡ଼ି ସଢ଼ା ଗୋବର ଖତ ବା କମ୍ପୋଷ୍ଟ, 500 କିଲୋଗ୍ରାମ କାଗଜ କଳ ମଇଳା ସହ 20 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ଶେଷ ଉଡ଼ ଚାଷ ସମୟରେ ପ୍ରୟୋଗ କରନ୍ତୁ। ଚିନାବାଦାମ ଫସଲରେ ଗନ୍ଧକ ଓ ଚୂନ ଚାହିଦା ମେଣ୍ଟାଇବା ପାଇଁ ଫସ୍ଫରସ୍ ସାରକୁ ସିଙ୍ଗିଲ ସୁପର ଫସ୍ଫେଟ୍ ଆକାରରେ ପ୍ରୟୋଗ କରନ୍ତୁ। ନଚେତ୍ ହେକ୍ଟର ପ୍ରତି 250 କିଲୋଗ୍ରାମ ଜିପ୍ସମ୍ ପ୍ରୟୋଗ କରନ୍ତୁ। ଉଇ ଉପଦ୍ରୁତ ଅଞ୍ଚଳରେ ଶେଷଉଡ଼ ଚାଷ ବେଳେ ହେକ୍ଟର ପ୍ରତି 25 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଆଖୁ ଚାଷ ପାଇଁ ଚୟନ କରିଥିବା ଜମିରେ ଜଳ ନିଷ୍କାସନର ସୁବିଧା କରନ୍ତୁ। ଫସଲ 3-4 ମାସ ହୋଇଥିଲେ ଭେଳାବନ୍ଧା କାର୍ଯ୍ୟ ଶେଷ କରନ୍ତୁ। ସରଳ କାଣ୍ଡବିନ୍ଧା ପୋକ ଦମନ ପାଇଁ ଅଗ୍ରାଧିକାର ଭିତ୍ତିରେ ଜୈବ ନିୟନ୍ତ୍ରଣ ପଦ୍ଧତି ଏକର ପିଛା 40,000 ଟ୍ରାଇକୋଡ୍ରମା ଜାପାନିକମ୍ ଅବଲମ୍ବନ କରନ୍ତୁ, କିମ୍ବା ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗବିନ୍ଧା ପୋକ ଦେଖାଯାଉଥିଲେ ଦମନ ପାଇଁ ହେକ୍ଟର ପ୍ରତି 1 ଲିଟର ଫିପ୍ରୋନିଲ କିମ୍ବା ପ୍ରୋଫେନଫସ୍ କିମ୍ବା 500 ଲିଟର ପାଣିରେ 500 ଗ୍ରାମ ଏସିଫେଟ୍ ମିଶାଇ ସିଞ୍ଚନ କରନ୍ତୁ। ସୁବିଧା ଥିଲେ ପତ୍ରକନ୍ଦାରେ ଦାନାଦାର ବିଷ ପ୍ରୟୋଗ କରାଯାଇପାରିବ। ଏକକ ଫସଲ ପରିବର୍ତ୍ତେ ମିଶ୍ରିତ ବା ଅନ୍ତ ଫସଲ କରନ୍ତୁ। ଢିପ ଜମିଗୁଡ଼ିକରେ କେବଳ ଧାନ ନ କରି ଅନ୍ୟ ଫସଲ ଯଥା ମୁଗ, ବିରି, ହରଡ଼, ମାଣ୍ଡିଆ, ମକା ଆଦି ଫସଲ ଅନ୍ତ ଫସଲ ହିସାବରେ ନିଅନ୍ତୁ। ବୁଣିବା ବେଳେ ନାଳିରେ ଖତ ପ୍ରୟୋଗ କରନ୍ତୁ। ମରୁଡ଼ି ସହିପାରୁଥିବା ଧାନ କିସମ ଯଥା ଅନ୍ନଦା, ପଥରା, ଯୋଗେଶ, ଖଣ୍ଡଗିରି, କଳିଙ୍ଗ 3, ହୀରା, ବନ୍ଦନା ଇତ୍ୟାଦି ବ୍ୟବହାର କରନ୍ତୁ। ଧାନ ବିହନକୁ ସୋଡିୟମ ଫସ୍ଫେଟ୍ ଦ୍ରବଣ 1 ଲିଟର ପାଣିରେ 358 ମିଲିଗ୍ରାମ 6 ଘଣ୍ଟା ବତୁରାନ୍ତୁ ଓ ତାପରେ ଶୁଖାଇ ବୁଣି ଦିଅନ୍ତୁ। ଏହାଦ୍ୱାରା ବିହନ ଭଲ ଗଜା ହୋଇଥାଏ ଓ ତଳି ଭଲ ବଢ଼ିଥାଏ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ସକାଳ 7:25 ପ୍ରଚାର କରିବୁ ଭକ୍ତି ଗୀତ। ସକାଳ 7:30 ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାନ୍ତାଳୀ ଗୀତ, ପରିବେଷଣ କରିବେ ହରମୋହନ ସୌରେନ ଏବଂ ସାଥୀ କଳାକାର। ସକାଳ 8:30 ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ବିଷୟ ମୁଦିରସ୍ତ ସେବା, ଆଲୋଚନା କରିବେ ଗବେଷକ ସୁଖଦେବ ମହାନ୍ତି। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସକାଳ 8:45। ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1333ତମ ଭାଗ ଶୁଣିପାରିବେ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20। ଆଜିର ବିଷୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସେବାରେ ଆଶାକର୍ମୀ। ଆଜି ଏଥିରେ ଶୁଣିବେ ଆଶାକର୍ମୀ କୁନି ଦେହୁରୀଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:00। ସନ୍ଧ୍ୟା 5:30 ଯୁବ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଦିବାସୀ ଗୀତ କ୍ରମରେ ଶୁଣିବେ ସାନ୍ତାଳୀ ଗୀତ। ବନଶ୍ରେଭୀ କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ସୁରେନ୍ଦ୍ର ସୋରେନ୍ ଏବଂ ସାଥୀ କଳାକାର। ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:00। ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ ଉନ୍ନତ ପ୍ରଣାଳୀରେ ଧାନ ଚାଷ। ଏ ସମ୍ପର୍କରେ ଚିନ୍ତାମଣି ପ୍ରଧାନଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15 ପ୍ରଚାର କରିବୁ ପାଲା ମୌସୁମୀ ଅଧିବେଶନ 2026ର ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3 ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଙ୍ଗ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7 ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20 କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3 ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। We'll be right back.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଡ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟିଏ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ। ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର୍ ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

ए सम्पर्कित समस्त प्रसंग उपरे संसदरे आलोचना करिबा लागि सरकार प्रस्तुत थिबा कहिले केन्द्रमंत्री जितेंद्र सिंह। ভারত উত্তর ম্যাসিডোনিয়া মধ্যে অর্থনৈতিক সম্পর্ক অধিক সুদৃঢ় করা উপরে রাষ্ট্রপতি গুরুত্ব আরোপ। ব্রিক্স স্বাস্থ্যমন্ত্রী বৈঠক আজিঠার আরম্ভ হচ্ছে চণ্ডীগড়ে। আসিয়ান বৈদেশিক মন্ত্রীস্তরীয় বৈঠকরে যোগ দেওয়া লাগি আজিঠার ফিলিপাইন্স গস্তরে যাবে ডক্টর এস জয়শঙ্কর। এবং প্রধানমন্ত্রী জনধন যোজনার চলিত মাস এক তারিখ সুদ্ধা 58,63,00,000 আকাউন্ট খোলা যাইথিবা ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତ ଓ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପ୍ ଚେରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର UPI ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡୀଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ

0: ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ GKNM ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ଟଙ୍କା ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫାରାହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: आपण माने कार्यक्रम सुनुछन्ती आकाशवाणी कटक केन्द्ररु प्रचार करुछु प्रभात परिक्रमा प्रयोजना विनय कुमार सामंतराय उपस्थापनारे बैजयंतीमाला हरिचंदन।

ଆକାଶବାଣୀ କେନ୍ଦୁଝର, ସମୟ ସକାଳେ 7:26, ପ୍ରଚାର କରୁଛୁ ଭକ୍ତିଗୀତ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, ଶିଳ୍ପୀଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନା।

0: ପ୍ରଚାର କଲୁ ଭକ୍ତିଗୀତ। କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, ଗୀତ ରଚନା କରିଥିଲେ ବସନ୍ତରାଜ ସାମଲ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:30 ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ। ପରିବେଷଣ କରିଛନ୍ତି ହରମୋହନ ସ୍ୱରେନ ଏବଂ ସାଥୀ କଳାକାର।
1: I think for achieving success, safalta, I think two D's are imperative: dedication and devotion. And if you work towards your goals tirelessly, there is no one or no obstacle greater than your own resolve, and you can achieve success.
2: बिल्कुल, अगर आपको सफलता चाहिए जीवन में तो आपको किसी भी चीज से डरना नहीं है और आगे बढ़ते चले जाना है। तो आइए देश और दुनिया की ताजा खबरों के साथ कार्यक्रम का

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍?
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର, ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ, ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା, ସେ ସେବକ ତଥା ଭକ୍ତଜନ ତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରପିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ, ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତା'ମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତା'ମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତା'ମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତା'ମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶା ନିଯୋଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି, ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶା ନିଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶା ନିଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଷୀ, ଭିତରଛ, ତଳିଛ, ପତିମହାପାତ୍ର।

ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗୀରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି। ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀସା ହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ ସ୍ନାନପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକାଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହେବ ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷ୍ପାଭିଷେକ ହେବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରାଇବେ। ପ୍ରତିବର୍ଷ ପୁଷ୍ପାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା ହଳଦୀ ପାଣି ଜଳ କ୍ରୀଡ଼ାରେ ସିଏ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ ଏକାଏକ ସେବକ, ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

0: ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।
1: ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ। ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବାବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତରପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା। ଆଲୋଚକ ଥିଲେ ସୁକଦେବ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିଶ ବିଳାସର 90ତମ ଭାଗ। ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଡକ୍ଟର ସୁଚିତ୍ରା ମହାପାତ୍ର।
1: ଆକାଶବାଣୀ କେନ୍ଦୁଝର, ସମୟ ସକାଳ 8:45 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି ପୂର୍ବାହ୍ନ 10:02। ପୂର୍ବାହ୍ନ 10:30 ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1333ତମ ଭାଗ ଶୁଣିପାରିବେ। ମହିଳାଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା ଦିନ 1:20। ଆଜିର ବିଷୟ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସେବାରେ ଆଶାକର୍ମୀ। ଆଜି ଏଥିରେ ଶୁଣିବେ ଆଶାକର୍ମୀ କୁନି ଦେହୁରୀଙ୍କ ସହିତ ଏକ ସାକ୍ଷାତକାର। ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ସନ୍ଧ୍ୟା 5:30। ଯୁବବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆଦିବାସୀ ଗୀତକ୍ରମରେ ଶୁଣିବେ ସାନ୍ତାଳୀ ଗୀତ ବନସୁରଭୀ କାର୍ଯ୍ୟକ୍ରମରେ ସନ୍ଧ୍ୟା 6:02 ପରିବେଷଣ କରିବେ ସୁରେନ୍ଦ୍ର ସୋରେନ ଏବଂ ସାଥୀ କଳାକାର ରାମଚରିତ ମାନସ ସନ୍ଧ୍ୟା 6:10 ଏବଂ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି ରାତି 7:30 କୃଷିଭିତ୍ତିକ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜିର ବିଷୟ ଉନ୍ନତ ପ୍ରଣାଳୀରେ ଧାନ ଚାଷ, ଏ ସମ୍ପର୍କରେ ଚିନ୍ତାମଣି ପ୍ରଧାନଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15 ପ୍ରଚାର କରିବୁ ପାଲା। ମୌସୁମୀ ଅଧିବେଶନ 2026ର ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:02 ପ୍ରଚାର କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଗୀତାଞ୍ଜଳି ଅଗଣାକୁ ଆପଣଙ୍କୁ ସ୍ୱାଗତ, ନମସ୍କାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
2: ଯେଉଁଠି ଆମ ଭାବନା ଯାହା ତରଙ୍ଗ ପରି ଉଠିଥାଏ ଏବଂ ପଡ଼ିଥାଏ, ଏହି ଜଟିଳ କ୍ଷେତ୍ରକୁ ବୁଝିବା ଏବଂ ଏହାର ପ୍ରକୃତ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଆମ ଚାରିପାଖରେ ଦୁନିଆ ପ୍ରତି ଆମର ଧାରଣାକୁ ରଙ୍ଗୀନ କରିବା। କିନ୍ତୁ ଯେପରି ତରଙ୍ଗ ସମୁଦ୍ରର ବିଶାଳତାକୁ ପରିଭାଷିତ କରେ ନାହିଁ, ସେହିପରି ଆମର ଭାବନା ଆମର ପ୍ରକୃତ ସାରକୁ ପରିଭାଷିତ କରେ ନାହିଁ। ଆମର ଚିନ୍ତାଧାରା ବାସ୍ତବତାର ପ୍ରକୃତ ସ୍ୱଭାବର ପ୍ରତିଫଳନ ନୁହେଁ, ବରଂ ସେଗୁଡ଼ିକ ଆମ ଅତୀତର ଅଭିଜ୍ଞତା, ସ୍ଥିତି ଏବଂ ପକ୍ଷପାତର ଦୃଷ୍ଟିକୋଣରୁ ଛଣାଯାଇଥିବା ବ୍ୟାଖ୍ୟା। ଆମକୁ ମନର ନାଟକୀୟତାରେ ନ ଫସି ତାକୁ ଅନୁଧ୍ୟାନ କରିବାର ଅଛି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
2: ସୁନା ରୂପା ହୀରା ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
1: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
3: ପରିବର୍ତ୍ତନ କଷ୍ଟସାଧ୍ୟ କିନ୍ତୁ ତା ଜରୁରୀ ମଧ୍ୟ। ଯେଉଁ ବ୍ୟକ୍ତି ନିଜ ଭିତରେ ପରିବର୍ତ୍ତନ ଆଣେ ସେ ହିଁ ସଫଳତା ପାଏ। କାରଣ ଉପଯୁକ୍ତ ସମୟ ଓ ସଠିକ୍ ଦିଗ ନିରୂପଣ କରିବାର ଜ୍ଞାନ ନଥିଲେ ତାକୁ ସୂର୍ଯ୍ୟୋଦୟ ମଧ୍ୟ ସୂର୍ଯ୍ୟାସ୍ତ ପରି ଦିଶେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଇ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ପ୍ରୟୋଜନ, ପ୍ରଗତି ଏବଂ ସ୍ଥିରତାର ମେରୁଦଣ୍ଡ। ଆଧୁନିକ ଦୁନିଆରେ ଯେଉଁଠାରେ ପରିବର୍ତ୍ତନର ଗତି ନିରନ୍ତର, ସେଠାରେ ନକାରାତ୍ମକ ଚିନ୍ତାଧାରାକୁ ବଦଳାଇଲେ ହିଁ ଆପଣ ଆଗକୁ ବଢ଼ିପାରିବେ। ବ୍ୟସ୍ତବହୁଳ ଜୀବନରେ ଉଚିତ ଫଇସଲା ନେବା ପାଇଁ ପ୍ରତ୍ୟେକ କଥା ଓ ଜିନିଷକୁ ଗଭୀର ଭାବେ ନେବା ଦରକାର। ସମସ୍ତଙ୍କ ଜୀବନଯାତ୍ରା ଭିନ୍ନ ଏବଂ ସମସ୍ତଙ୍କର ଅଭାବ ମଧ୍ୟ ଅଲଗା। ଆପଣଙ୍କ ପାଖରେ ଥିବା ଜ୍ଞାନ କୌଣସି ଧନୀ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହୋଇନପାରେ, ତେଣୁ ନିଜକୁ ସେତିକି ଦୃଢ଼ କରିବାର ଆବଶ୍ୟକତା ରହିଛି ଯେପରିକି ଏହି ଅନର୍ଥକ ଅସତ୍ୟ ଚିନ୍ତାଧାରା ଓ ବାକ୍ୟ ଦ୍ୱାରା ଭ୍ରାନ୍ତ ନ କରୁ। ଶ୍ରୋତାବନ୍ଧୁ, ତେବେ ଆଜି ପାଇଁ ରହୁଛି, ନମସ୍କାର।

ଆଜି ପାଇଁ ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଆକାଶବାଣୀ କେନ୍ଦୁଝର, ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1333ତମ ଭାଗ।

0: ଶୁଣୁଥିଲେ ମହୁରୀ ବାଦ୍ୟ, ପରିବେଷଣ କଲେ ଭାସ୍କର ଚନ୍ଦ୍ର ସାମଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର।
2: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଆମ ଷ୍ଟୁଡିଓ ଘଡ଼ିରେ ଦିନ 1:20 ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ପ୍ରଣତି ମହାନ୍ତି।
3: ଏକ ପ୍ରକାର ସେ PM ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟ।
3: ସୁନା, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ଭଉଣୀ, ଆମ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ଜାଣିବା ପାଇଁ ଅନେକ ସମୟରେ ଆମେ ଏଭଳି କଥାଗୁଡ଼ିକ କହିଥାଉ ଯାହା ଆପଣମାନଙ୍କ କାମରେ ନିଶ୍ଚିତ ଭାବରେ ଆସିବ। ତେବେ ଭଉଣୀ, ସକାଳୁ ଜଳଖିଆ ଖାଇବା ଯେ ଆମ ପାଇଁ କେତେ ମୂଲ୍ୟବାନ, ସେ କଥା ବେଳେବେଳେ ଆମେମାନେ ଭୁଲି ଯାଇଥାନ୍ତି। ତେବେ ଭଉଣୀ, ଆଜିକାଲି ଅନେକ ଲୋକ ସକାଳେ ଜଳଖିଆ ଆଉ ଖାଉନାହାନ୍ତି। ସକାଳେ ଜଳଖିଆ ନ ଖାଇ ସେମାନେ ନିଜର ଯେ କେତେ କ୍ଷତି କରୁଛନ୍ତି, ସେ କଥା ସେମାନେ ଜାଣିପାରୁନାହାନ୍ତି। ତେବେ ଭଉଣୀ, ସକାଳେ ପେଟ ଖାଲି ଥାଏ। ଆପଣ ଯଦି ଖାଲି ପେଟରେ ଚା କିମ୍ବା କଫି ପିଉଥାନ୍ତି, ତେବେ ତାହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଇବ। ଏହାଦ୍ୱାରା ପେଟରେ ଏସିଡିଟି ବା ଗ୍ୟାସ ହୋଇଥାଏ। ତା ଛଡ଼ା ଭଉଣୀ, ସକାଳେ ଜଳଖିଆ ନ ଖାଇବା ଫଳରେ ଶରୀରରୁ ଶର୍କରା ଅଂଶ କମିଯାଇ ଦେହ ବହୁତ ଦୁର୍ବଳ ଲାଗିଥାଏ। ଯେଉଁ ପିଲାମାନେ ସକାଳେ ଜଳଖିଆ ଖାଇଥାନ୍ତି, ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ସେମାନେ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି। ସକାଳେ ଜଳଖିଆ ଦେହକୁ ସୁସ୍ଥ ରଖିବା ସାଙ୍ଗକୁ ମନକୁ ଫୁର୍ତ୍ତି ରଖିଥାଏ। ମସ୍ତିଷ୍କ ଶାନ୍ତ ଏବଂ ସତେଜ ରହିଥାଏ। ତେବେ ଭଉଣୀ, ଯଦି ଘରେ ଆପଣଙ୍କର ପରିବାରର କୌଣସି ସଦସ୍ୟ ସକାଳୁ ଆଦୌ ଜଳଖିଆ ଖାଉନାହାନ୍ତି, ତେବେ ଆପଣ ଜଣେଇ ଦିଅନ୍ତୁ ଏହାଦ୍ୱାରା ସେ ନିଜର କିପରି କ୍ଷତି କରୁଛନ୍ତି। ଶରୀରରେ ରୋଗ କିଣିବା ଅପେକ୍ଷା ସକାଳ ଜଳଖିଆ ଯେ ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ, ସେହି କଥାଟି ଆମେ ନିଶ୍ଚିତ ଭାବରେ ବୁଝିବା ଦରକାର।

0: ଭଉଣୀ ଅନେକ ଆଶା କର୍ମୀ ଅଛନ୍ତି ଯେଉଁମାନେ ଗର୍ଭବତୀ ମହିଳାମାନଙ୍କର ସେବାରେ ଲାଗି ରହିଥାନ୍ତି। ଯେତେବେଳେ ବି ସେମାନଙ୍କ ପାଖକୁ କୌଣସି ଖବର ଆସି ପହଞ୍ଚିଥାଏ ଯେ କୌଣସି ଗର୍ଭବତୀ ମହିଳା ଅସୁବିଧାରେ ଅଛନ୍ତି, ସେମାନେ ଡେରି ନ କରି ସାଙ୍ଗେ ସାଙ୍ଗେ ଚାଲିଯାଆନ୍ତି ସେମାନଙ୍କ ସେବା କରିବା ପାଇଁ କିମ୍ବା ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ। ତେବେ ସେହିଭଳି ଜଣେ ଆଶା କର୍ମୀଙ୍କ ସହିତ ଆମେ କଥା ହୋଇଥିଲୁ, ଆସନ୍ତୁ ଶୁଣିବା ସେ ଭଉଣୀ କ'ଣ କହୁଛନ୍ତି।
1: ଭଉଣୀ ନମସ୍କାର।
2: ଆଜ୍ଞା ନମସ୍କାର।
1: ଭଉଣୀ ଆପଣଙ୍କ ପରିଚୟ ଟିକେ ଆମକୁ ଦିଅନ୍ତୁ।
2: ମୋ ନାଁ ହେଉଛି କୁଣ୍ଡୌରୀ ଆଶା କୁଆଁର, ଆମର ହେଉଛି ସେକ୍ଟର କାନ୍ଦିପାଣି, କାନ୍ଦିପାଣି ପ୍ଲେସିନି।
1: ତାମାନେ ଆପଣ ଆଶା କର୍ମୀ ଭାବରେ କାମ କରୁଛନ୍ତି?
2: ଆଜ୍ଞା।
1: ତେବେ ଆପଣ କେମିତି ଭାବିଲେ ଯେ ମୁଁ ଆଶା କର୍ମୀଟି ହେବି ଏବଂ ଗୋଟେ ସେବା ମନୋବୃତ୍ତି ରଖିଲେ ହିଁ ଏସବୁ କାମ କରିହୁଏ? କେମିତି ଆପଣଙ୍କ ମନକୁ ଆସିଲା ଯେ ଆପଣ ଆଶା କର୍ମୀ ହେବେ ବୋଲି?
2: ଏଠି ଜଣେ ଆଗରେ କାମ କରୁଥିଲେ ତ ସେମାନେ ଛାଡ଼ିଗଲେ, ତାପରେ ସେଇଟା ଭାକେନ୍ସି ହେଲା ନା, ତାପରେ ନୋଟିସ୍ ମରାଗଲା ଆଶାରେ ପକାଅ ବୋଲି, ଯିଏ ପକେଇବା କଥା ପକାଅ ବୋଲି କହିଲେ, ତାପରେ ମୁଁ ପକେଇଥିଲି ତ ହେଇଗଲା।
1: ତେବେ ଆପଣ ଆଶା କର୍ମୀ ଭାବରେ 4 ବର୍ଷ ହେଲାଣି କାମ କଲେଣି, ଏଇ ଭିତରେ ଆପଣ କଣ କଣ ସବୁ କାମ କରୁଛନ୍ତି ବା କୋଉ ଟାଇପ୍ ର କାର୍ଯ୍ୟ ଆପଣମାନଙ୍କୁ ଦିଆହେଇଛି?
2: ଯେତେବେଳେ ଯୋଉ କାମ ଦିଆହଉଛି ସେ କାମ କରାହଉଛି।
1: ଆପଣଙ୍କର ସାଧାରଣତଃ ସ୍ୱାସ୍ଥ୍ୟ ଉପରେ ହିଁ ଆପଣମାନେ କାମ କରନ୍ତି? ତେବେ ଗର୍ଭବତୀ ମହିଳା ହଉ କିମ୍ବା ଗାଁର ଆଉ କୌଣସି ଲୋକଙ୍କର କିଛି ସ୍ୱାସ୍ଥ୍ୟର ଯଦି ପ୍ରୋବ୍ଲେମ ଦେଖାଗଲା, ତେବେ ସେ ନେଇ ଆପଣମାନେ କଣ କଣ କରୁଛନ୍ତି ଆମକୁ ଟିକେ କୁହନ୍ତୁ।
2: ଗର୍ଭବତୀ ମହିଳା 3 ମାସ ଭିତରେ ପଞ୍ଜୀକରଣ ହେଉଛନ୍ତି, ଟୀକା 2 ଦିଆହଉଛି ଗର୍ଭବତୀ ମା ମାନଙ୍କୁ, TD1 TD2। ତାପରେ ଯଦି ଯୋଉ ଗର୍ଭବତୀ ମା ଯଦି 3 ବର୍ଷ ପୂର୍ଣ୍ଣ ଛୁଆକୁ, ତାର TD ବୁଷ୍ଟର ଦିଆହଉଛି। ଆଉ ମେଡିସିନ ବି ହଉଛି ଆମ ଗାଁର ଟୀକାକରଣ ପ୍ରତ୍ୟେକ ମାସ 2 ବୁଧବାର।
1: ସେଥିରେ ଆପଣଙ୍କର ବା ଆଶାକର୍ମୀ ମାନଙ୍କର ଦାୟିତ୍ୱ ସବୁ କଣ ରହୁଛି?
2: ଲିଷ୍ଟ କରିକି ଡାକୁଛୁ କୋଉ ଛୁଆ BCG ଟୀକା ପାଇନି, ଆଉ କୋଉ ଛୁଆ 1.5 ମାସିଆ ଟୀକା ପାଇବ, 2.5 ମାସିଆ, 3.5 ମାସ, ଆଉ 9 ପରି 10 ଚାଲିଲା ବେଳକୁ ଟୀକା ପ୍ରତ୍ୟେକ ମାସ 2 ବୁଧବାର ଦିଆହୁଏ ଗର୍ଭବତୀ ମହିଳା ଯୋଉ ଛୁଆମାନଙ୍କର।
1: ବହୁତ ଗୁଡିଏ କାମ ଆପଣମାନଙ୍କୁ ଦିଆଯାଉଛି ସେଇ ଗର୍ଭବତୀ ମହିଳାମାନଙ୍କୁ ନେଇକି। କେମିତି ଜଣେ ଗର୍ଭବତୀ ମହିଳା ଯେତେବେଳେ ଆପଣ ଗୋଟିଏ ଉପାନ୍ତ ଅଞ୍ଚଳରେ ଅଛନ୍ତି, ନିଶ୍ଚିତ ଭାବରେ ସେଠି ଆମର ଡାକ୍ତରଖାନାର ସୁବିଧା ନଥିବ, ତେବେ ଯୋଉ ସମୟରେ ଗର୍ଭବତୀ ମହିଳାଟିଏ କିଛି ଯନ୍ତ୍ରଣାରେ ଥାଏ, ସେତେବେଳେ ଆପଣଙ୍କର କଣ ଦାୟିତ୍ୱ ରହିଥାଏ?
2: ସାଙ୍ଗେ ସାଙ୍ଗେ ଆମକୁ ଜଣେଇଲେ ସେ ଘର ଲୋକ, LMP ଲେଖା ହେଇଛି ସେ ମମତା କାର୍ଡରେ, ସେ ପୂର୍ବଦିନ ଯାଇକି ଦେଖୁ, ଯଦି ଭଲ ଲାଗୁଛି ମୁଁ କଣ ଏମିତି ପଚାରୁ, ଯଦି ଠିକ ଲାଗୁଛି କହିବ ତ ପଳେଇ ଆସୁ, ତାପରେ ଯଦି ଭଲ ଲାଗୁନି ବୋଲି କହିବ ଗାଡିରେ ଫୋନ୍ କରିକି 108 ଫୋନ୍ କରିକି ମେଡିକାଲ ନେଇଯାଏ।
1: ତେବେ ଭଉଣୀ ଆପଣ ଯୋଉ ମେଡିକାଲ ନେଇକି ଯାଆନ୍ତି, ସେତେବେଳେ ଗର୍ଭବତୀ ମହିଳା ମାନଙ୍କୁ ଆପଣ ନିଜ ଦାୟିତ୍ୱରେ ହିଁ ନେଇକି ମେଡିକାଲ ଯାଆନ୍ତି?
2: ଆଜ୍ଞା। ତାପରେ ନିଜ ଦାୟିତ୍ୱରେ ବି, ତାପରେ ଘର ଲୋକ ତାଙ୍କ ଥାନ୍ତି ନା,
1: ନିଶ୍ଚିତ ଭାବରେ ଘର ଲୋକଙ୍କ ସହିତ ଆପଣ ଯାଆନ୍ତି ହସ୍ପିଟାଲକୁ। ନେଲା ପରେ ଆପଣଙ୍କର ଦାୟିତ୍ୱ କଣ ଥାଏ ସେଠି, ଆପଣ କଣ କାମ କରନ୍ତି ବା ସମସ୍ତେ ତ ସବୁ କଥା ଜାଣିନଥାନ୍ତି, ସେତେବେଳେ ଆପଣଙ୍କର ଦାୟିତ୍ୱ କଣ ରହିଥାଏ?
2: ନେଇକି ଆଡମିସନ କରେ ଲେବର ରୁମ ରେ, ଟିକେଟ କାଟିକି ତାପରେ ଲେବର ରୁମ ରେ ପ୍ରବେଶ କରୁ, ତାପରେ ସବୁ ସେ ମମତା କାର୍ଡ ଦେଖନ୍ତି କଣ ସେବା ପାଇଛି ନା, ସରକାର ତରଫରୁ ସେୟା ଦେଖନ୍ତି ଡକ୍ଟର, ଯଦି ଯୋଉ ନା ସେବା ପାଇନଥିବ ଯାହା ଯାହା ପାଇବା କଥା ଏଚ୍ଆଇଭି ସେଟା ଆମେ ପାଇଛି ନା, ସେଗୁଡା ଦେଖନ୍ତି, ସବୁ ଅଲଟ୍ରାସାଉଣ୍ଡ ପେପର ଦେଖନ୍ତି, ସବୁ ଟେଷ୍ଟ ହେଇଛି ନା ନାଇଁ ସବୁ ଦେଖନ୍ତି, ତାପରେ ଯଦି ଯୋଉ ମା ପାଇନି କି ମାନେ ଏମିତି ମାନେ ଛୁଇଁବାକୁ ବି ମନା କରନ୍ତି, ଆଉ ଯୋଉ ମା ସବୁ ଚେକଅପ୍ ହେଇଥାନ୍ତି ସାଙ୍ଗେ ସାଙ୍ଗେ ଚେକ୍ କରିକି ଭଲ କରନ୍ତି। ଆଉ
1: ତାମାନେ ଯୋଉ ଟେଷ୍ଟ ସବୁ ରହିଛି, ନିଶ୍ଚିତ ଭାବରେ ଆମେ ଆମ କାର୍ଯ୍ୟକ୍ରମରେ କହିବା ଯେ ଜଣେ ଗର୍ଭବତୀ ମହିଳା ସେ ଯେତେବେଳେ ଗର୍ଭଧାରଣ କରୁଛନ୍ତି ସେ ସମୟରେ ଯୋଉ ଯୋଉ ଟେଷ୍ଟ ସବୁ ଦରକାର ହସ୍ପିଟାଲକୁ ଯିବା ପୂର୍ବରୁ, ସେସବୁ ଟେଷ୍ଟ ନିଶ୍ଚିତ ଭାବରେ କରିନେବା ଦରକାର, ନହେଲେ ଆଗାମୀ ଦିନରେ ତାଙ୍କର ଯେତେବେଳେ ଗର୍ଭ ଯନ୍ତ୍ରଣା ସମୟରେ ଯେତେବେଳେ ହସ୍ପିଟାଲ ନେଇଯିବ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏହି 4 ବର୍ଷ ଭିତରେ କିଛି ସେମିତି ଅସୁବିଧା ହେଇଛି ଆପଣ ଗର୍ଭବତୀ ମହିଳାଟିକୁ ନେଇକି ଯାଇଛନ୍ତି, ତା ସାଙ୍ଗରେ କିଛି ଅସୁବିଧା ହେଇଛି ଆପଣ କିଛି ସେମିତି ଫେସ୍ କରୁଛନ୍ତି?
2: ସେମିତି ଗୋଟେ ମାର ହେଇଥିଲା, ମାନେ କିଛି ଚେକଅପ୍ ହେଇନଥିଲା, ତାପରେ ସେ ମାଆକୁ ଆଉଥରେ ବାହାରକୁ ଆଣି ତାପରେ ସେ ମେଡିକାଲରେ ଚେକ୍ କରେ, ତାପରେ ଭିତରକୁ ଢୁକେଇଲୁ, ତାପରେ ଭଲ କଲେ। ସେ ମାଆ ତ ଟିକେ ଚାଲୁ ବୋଲି କରିପାରୁଥିଲା ବୋଲି ଆଣିକି ଚେକ୍ କରେଇକି ତାପରେ ସେ ଲେବରଙ୍କୁ ନେଇକି ଭଲ କଲେ।
1: ତେବେ ଭଉଣୀ, ଯୋଉ ଗାଁ ଗହଳିର ଆମର ମା ଭଉଣୀ ମାନେ ଏତେ ସଚେତନ ନଥାନ୍ତି, ଗର୍ଭଧାରଣ ପରେ ସେମାନେ ନିଜର ଯତ୍ନ ନିଅନ୍ତିନି, ଜାଣିପାରନ୍ତିନି ଯେ ଗର୍ଭସ୍ଥ ଶିଶୁ ମଧ୍ୟ ଅସୁବିଧାରେ ପଡିବ ଯଦି ମା ଟିଏ ତାର ସଠିକ ଭାବରେ ନିଜର ଦାୟିତ୍ୱ ନ ନେଲା, ଖିଆପିଆ ଠିକ ନ ରଖିଲା। ତେବେ ଏସବୁ ଉପରେ ଆପଣ ଲୋକଙ୍କୁ ସଚେତନ କେମିତି କରନ୍ତି ବା ମା ମାନଙ୍କୁ ସଚେତନ କେମିତି କରନ୍ତି?
2: ମା ମାନଙ୍କୁ କହୁ ଯେ ତମେ ଯେତିକି ଖାଉଛ ତା ଅପେକ୍ଷା ଆଉ ଥରେ ଖାଆନ୍ତୁ, କିନ୍ତୁ 4 ଥର ଖାଆନ୍ତୁ, କମ କମ କରିକି ହେଲେ ବି। ଆଉ ବାଡିରେ ଯୋଉ ପନିପରିବା ଶାଗ ମିଳୁଛି ସେଗୁଡା ଖାଅ, ସେ ବିଷୟରେ ବୁଝାଉଛୁ। ସେ ଛତୁଆ କି ଯୋଉ ଅଣ୍ଡା ଦିଆ ହେଉଛି ଗର୍ଭବତୀ ମାନଙ୍କୁ, ଯୋଉ ଚିନା ବାଦାମ ସେଗୁଡା ଠିକରେ ନିୟମିତ ଭାବରେ ଖାଇବା ପାଇଁ କୁହା ହଉଛି, ସେମାନେ ଖାଉଛନ୍ତି। ତାପରେ ଆଇରନ୍ ମେଡିସିନ ଦିଆ ହଉଛି, କ୍ୟାଲସିୟମ D3 ଦିଆ ହଉଛି, ଯୋଉ ଛୁଆର ହାଡ ଶକ୍ତ ପାଇଁ ଆଉ ମାର ରକ୍ତ ପାଇଁ ଯୋଉ ଆଇରନ୍ ମେଡିସିନ ଟାଇଲେଟ ଦିଆ ହଉଛି, ଏହା ବୁଝାଉଛୁ ଖାଉଛନ୍ତି। ତାପରେ କୁହା ହଉଛି ଯଦି ମାନେ 3 ମାସ 6 ମାସ 9 ମାସ 12 ମାସ 15 ମାସ ଯୋଉ ବଢନ୍ତା ପିଲାଙ୍କର ବି ଯତ୍ନ ନେଉଛୁ। ତାପରେ ଯୋଉ ଛୁଆମାନଙ୍କର ଖାଦ୍ୟ କେମିତି ଖୁଆଇବ ପରିଶାଗ ଚାଲିଲା ବେଳେ ସେ ବିଷୟରେ ବି ମା ମାନଙ୍କୁ ସଚେତନ କରାଉଛୁ। ଆଉ ଯଦି ଯୋଉ ଛୁଆଟା କମ ଓଜନ ହେଲା 2 କେଜି 5 କମ, ସେମାନଙ୍କୁ ଏନ୍ଆର୍ସି SNC ପଠାଉଛୁ। ଯଦି

0: ବଢେଙ୍କା ପିଲାଙ୍କର 11.5 ରୁ କମିଲା ବାହୁ ମାପ, ସେମାନଙ୍କୁ ଏମ୍ଆର୍ସି ପଠା ହେଉଛି, ସେମାନେ ଖାଇପିଇକି ରହୁଛନ୍ତି ସେଠି। ତାପରେ ଛୁଆମାନଙ୍କୁ ଦୁଷ୍ଟ ପୁଷ୍ଟ କରିକି ଓଜନ ଫୋଜନ ବଢିଲେ ପଠାନ୍ତି ଘରକୁ।
1: କିଛି ଆପଣଙ୍କର ଏରିଆ ଅଛି ବା କିଛି ପଞ୍ଚାୟତ ଅଛି ବା କୋଉ କୋଉ ଗାଁର ଦାୟିତ୍ୱ ଆପଣଙ୍କ ଉପରେ ରହିଥାଏ?
0: ଆମର ଏଇ ଖାଲି କୁଆଁରେ ସାହି ଅଛି, 4-5ଟା ଖଣ୍ଡେ ହେଇଯିବ ଆଉ।
1: ତେବେ ବର୍ତ୍ତମାନ ଆପଣଙ୍କର ଆଉ କଣ କଣ ଦାୟିତ୍ୱ ସରକାରଙ୍କ ତରଫରୁ ମିଳିଛି ବା ଆପଣ ଆଉ କଣ ଦାୟିତ୍ୱ ନେଉଛନ୍ତି ସରକାରଙ୍କର କାର୍ଯ୍ୟକ୍ରମରେ?
0: ଆଉ ଯେ ବର୍ଷ ପୂର୍ବରୁ ଘର ତାଲିକା କରୁଛୁ, କେତେ ଲୋକ କେତେ ଘର ଅଛି ସବୁ ହିସାବ କରୁଛୁ, ମେଲେରିଆ ଟେଷ୍ଟ ବି କରୁଛୁ। 4-5 ମାସ ହେଲା ବେଳକୁ ଶିଶୁ ବ୍ୟବହାର ପାଇଁ କହୁଛି ମା ମାନଙ୍କୁ। ତାପରେ ସେ ମାଲାୟାନ ଅଛି ବ୍ୟବସ୍ଥା ସରକାର ତରଫରୁ, ସେ ସେଗୁଡା ବାଣ୍ଟୁଛୁ। ଆଉ ସେ ଆଉ କିଶୋରୀ ବାଳିକା ମାନଙ୍କୁ ଖୁସି ଦିଆହଉଛି, ଯେତେବେଳେ ଯେଉଁ ସମୟରେ ଯାହା କାମ ଦିଆହବ କରୁଛୁ। ଅପରେସନ ପାଇଁ ବି କହୁଛୁ ମା ମାନଙ୍କୁ, ଯିଏ ବୁଝିତେ ନେଉଛୁ। ଆମର ମାନେ ଘଞ୍ଚ ଜଙ୍ଗଲ ଏରିଆ, ସେଗୁଡା ଠିକ ରେ ବୁଝିପାରୁନାହାନ୍ତି, ଏତେ ଯାଉନାହାନ୍ତି। ଆଉ ସେ ବୁଝେଇଲା ପରେ ବି ସେମାନେ ଆମର ଶାଳ ଗ୍ରାମ ପୂଜା ହଉଛି, ଏଟା ହଉଛି ସେଟା ହଉଛି ଦୁନିଆ କଥା କହିବେ, ପାହାଡିଆ ଲୋକ ଗୁଡା ଠିକ ରେ ବି ବୁଝୁନାହାନ୍ତି।
1: ତେବେ ଯୋଉ ଆପଣ ଅପରେସନ କଥା କହିଲେ, ନିଶ୍ଚିତ ଭାବରେ ଯୋଉ ଜାଗାରେ ଦରକାର ବା ଯୋଉ ଅବସ୍ଥାରେ ଦରକାର, ଅନେକ ସମୟରେ ଅପରେସନ ନ କରିବା ଦ୍ୱାରା ବି ମା ମାନଙ୍କର କ୍ଷତି ହଉଛି ବା ଅସୁବିଧା ହେଇଯାଉଛି। ସେଇ କ୍ଷେତ୍ରରେ ଆପଣ ସେମାନଙ୍କୁ କେମିତି ବୁଝେଇଥାନ୍ତି?
0: ପ୍ରସବ ପରେ କପତି ଦିଆହଉଛି, ତାପରେ ଅନ୍ତରା ଇଞ୍ଜେକ୍ସନ ଦିଆହଉଛି, ମା ମାନେ ନେଉଛନ୍ତି। ଯୋଉ ମା ମାନେ ଶିକ୍ଷିତ ଅଛନ୍ତି ଟିକେ ସେ ମା ମାନେ ନେଉଛନ୍ତି ଅନ୍ତରା ଇଞ୍ଜେକ୍ସନ।
1: ତାହେଲେ ପୁଣି ଆପଣ ଯୋଉ କଥା ଗୁଡିକ କହିଲେ, ନିଶ୍ଚିତ ଭାବରେ ପ୍ରସବ ପରେ ମା ମାନଙ୍କୁ ଗର୍ଭ ନିୟନ୍ତ୍ରଣ ବିଷୟରେ ନିଶ୍ଚିତ ଭାବରେ ସେମାନଙ୍କର ଜ୍ଞାନ ରହିବା ଦରକାର, ସେଇ କ୍ଷେତ୍ରରେ ମଧ୍ୟ ସୁରକ୍ଷିତ ରହିପାରିବେ। ତେବେ ଯୋଉ ଅନେକ ସମୟରେ ଆମର ଗର୍ଭବତୀ ମହିଳାଟିଏ ବହୁତ ଅସୁବିଧାରେ ପଡିଥାଏ ଗର୍ଭ ଯନ୍ତ୍ରଣା ନେଇକି, କିନ୍ତୁ ସେମାନଙ୍କର ସଚେତନ ଅଭାବରୁ ସେମାନେ ସେଇ ଗାଁରେ ହିଁ ପଡିକି ରହିଯାଆନ୍ତି। ଏମିତି ବି ଟାଇମ୍ ଆସେ ଯୋଉ ସମୟରେ ସେମାନେ ଆଶା କର୍ମୀଙ୍କୁ ମଧ୍ୟ ଜଣେଇ ନଥାନ୍ତି। ଏଇସବୁ କ୍ଷେତ୍ରରେ କେମିତି ସେମାନଙ୍କୁ ସଚେତନ କରାଉଛନ୍ତି, କାହିଁକିନା ଉପାନ୍ତ ଅଞ୍ଚଳ ସେମାନଙ୍କର ଶିକ୍ଷା ମଧ୍ୟ କମ୍ ରହୁଛି, ସେମାନଙ୍କୁ କେମିତି ଏଇସବୁ କ୍ଷେତ୍ରରେ ସଚେତନ କରାଉଛନ୍ତି?
0: ତାପରେ ସେମାନଙ୍କୁ କୁହା ହଉଛି ସାଙ୍ଗେ ସାଙ୍ଗେ ଯଦି ଯନ୍ତ୍ରଣା ହେଲା ଆମକୁ କହିବ ଫୋନ୍ କରିକି ନହେଲେ ଡାକିବା ପାଇଁ, ଯଦି ରାତି ହେଇଛ ତ ରାତି ଆସିଲେ ଯାଇକିନା ଯାଇହବ, ଆଉ ନହେଲେ ଝିଅ ପିଲା ଯାଇ ହବ ନା। ତାପରେ ଡାକି ଆସିଲେ ଯାଉ, ଆଉ ଯଦି ଦିନ ବେଳେ ଫୋନ୍ କରିଦେଲେ ବି ସାଙ୍ଗେ ସାଙ୍ଗେ ପଳାଉ ନେଇକି ମେଡିକାଲ ଯାଉ। ପ୍ରସବ ପରେ ସାଙ୍ଗେ ସାଙ୍ଗେ ସେ ଛୁଆକୁ ମାର କୋଷ କ୍ଷୀର ଦେବା ପାଇଁ କହୁ, ଯୋଉ ହଳଦିଆ ବହୁଳିଆ କ୍ଷୀର ନ ପକେଇବା ପାଇଁ କହୁ। ପ୍ରସବ ପରେ ଯେତେ ଶୀଘ୍ର ସମ୍ଭବ ଛୁଆକୁ କ୍ଷୀର ଖୋଇବା ପାଇଁ କହୁ, ଶିଶୁଙ୍କୁ ଘୋଡ଼େଇକି ରଖିବା ପାଇଁ କହୁ। 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦେବ, ତାଙ୍କ ଫଙ୍କ ନ ଦେବା ପାଇଁ କହୁ। ଆଉ ପାଣି ମହୁ ଚିନି ଏସବୁ ଅଲଗା ବାହାର ଖାଦ୍ୟ ନ ଦେବା ପାଇଁ ଛୁଆକୁ କହୁ। ସାଙ୍ଗେ ସାଙ୍ଗେ ତାର ଯୋଉ ବ୍ରେଷ୍ଟ ଫିଡିଂ ସଫା କରିକି ସାଙ୍ଗେ ସାଙ୍ଗେ ଖୋଇବା ପାଇଁ କହୁ। ଆଉ ସେଠି ତ ସାଙ୍ଗେ ସାଙ୍ଗେ ଜନ୍ମ ହେଲା ମାତ୍ରେ କପଡ଼ାରେ ସଫା କରା ହୁଏ ନା, ପାଟିକୁ ଯାହା ମଇଳା ପିଲା ଥିଲେ ସେଇଟା ସଫା କରନ୍ତି ଦିଦି। ସଫା କରି ସାରିଲା ପରେ ଓଜନ ଫୋଜନ କରନ୍ତି, ଓଜନ କରି ସାରିକି ମାଆକୁ ଶୀଘ୍ର କ୍ଷୀର ପିଇବା ପାଇଁ କହିଲେ ବି ନ କହିଲେ ବି ଆମେ ଜାଣିଛୁ, ସାଙ୍ଗେ ସାଙ୍ଗେ ତାକୁ କ୍ଷୀର ଦିଅ କହୁ। ଆଉ
1: ଭଉଣୀ, ଆପଣ ଆଶାକର୍ମୀ ଭାବରେ ଆପଣଙ୍କର କାର୍ଯ୍ୟ ଖୁବ ସୁଚାରୁ ରୂପରେ ତୁଲାଉଛନ୍ତି ବା ବହୁତ ଭଲ କାମ କରୁଛନ୍ତି। ତେବେ ଆମେ ଆଶା କରିବା ଯେ ଯୋଉ ଗାଁ ଗହଳିର ଭଉଣୀମାନେ ବା ମା ମାନେ ଯେଉଁମାନେ ସବୁ ଗର୍ଭବତୀ ଅଛନ୍ତି, ପ୍ରସବ ପୂର୍ବରୁ ହଉ କିମ୍ବା ପ୍ରସବ ପରେ ହଉ, ନିଜର ଏବଂ ନିଜ ଶିଶୁର ଯତ୍ନ ନିଶ୍ଚିତ ଭାବରେ ନିଅନ୍ତୁ। ତେବେ ଅନେକ ଗାଁ ଗହଳି ରହିଛି ଯୋଉଠିକି ଅନ୍ଧବିଶ୍ୱାସର ଶିକାର ହେଇକି ଛୁଆଟିଏ ଜନ୍ମ ଲାଭ କଲା ପରେ ମଧ୍ୟ ତାର ଚିକିତ୍ସା କରନ୍ତିନି, ଡାକ୍ତରଙ୍କୁ ଦେଖାନ୍ତି ନାହିଁ। ଆପଣ ଯେମିତି କହିଲେ ଚେଙ୍କ ନେବା, ଅଲଗା କିଛି ଚିକିତ୍ସା କରିବା, ସେ କ୍ଷେତ୍ରରେ ବି ଆପଣ ସଚେତନ କରୁଛନ୍ତି। ଯାହା ଭଉଣୀ, ଆଜି ଆପଣ ଆପଣଙ୍କର କାମ ବିଷୟରେ ଏତେ ସୁନ୍ଦର କଥା କହିଲେ, ଆପଣ ଲୋକଙ୍କୁ ଭଲ ଭାବରେ ସଚେତନ କରାଉଛନ୍ତି, ସେଥିପାଇଁ ଆମ ତରଫରୁ ଏବଂ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଶୁଣିଲେ ତ ଭଉଣୀ ସାକ୍ଷାତକାରଟି? ଭଉଣୀ କୌଣସି କଥାକୁ ଭୃକ୍ଷେପ ନ କରି ତାଙ୍କର କର୍ତ୍ତବ୍ୟକୁ ଖୁବ୍ ସୁଚାରୁ ରୂପରେ ତୁଲାଇ ଚାଲିଛନ୍ତି ରାତି ଦିନ ସେ ଗର୍ଭବତୀ ମହିଳାଙ୍କର ସେବାରେ ଲାଗିଛନ୍ତି। ଯେଉଁ ଗାଁରେ ସେ ରହିଛନ୍ତି କିମ୍ବା ନିଯୁକ୍ତି ପାଇଛନ୍ତି ସେ ସବୁବେଳେ ଚେଷ୍ଟା କରୁଛନ୍ତି ସେ ଗାଁ ଲୋକମାନଙ୍କର ଉନ୍ନତି ହେଉ ବୋଲି ଏବଂ ଗର୍ଭବତୀ ମହିଳାମାନେ କିପରି ସବୁ ସୁବିଧା ପାଆନ୍ତୁ।

ଭଉଣୀ, ଆଜି ଆପଣମାନଙ୍କ ପାଇଁ ରଖିଛୁ ଗୋଟିଏ ସୁନ୍ଦର ଆଇଟମ୍। ସେ ଆଇଟମ୍ଟି ହେଉଛି ଅଣ୍ଡା ପୋସ୍ତ ତରକାରୀ। ଏଥିପାଇଁ ଆବଶ୍ୟକ ହୋଇଥିବା ସାମଗ୍ରୀ ଲେଖି ରଖନ୍ତୁ। ସିଝା ଅଣ୍ଡା 4ଟି, 2ଟି କଟା ହୋଇଥିବା ବଡ଼ ପିଆଜ, ଗୋଟିଏ ବଡ଼ ଟମାଟୋ, ଅଳ୍ପ କିଛି କଞ୍ଚା ଲଙ୍କା ବଟା, ବଡ଼ ଖଣ୍ଡେ ଅଦା ପଟା, 2 ଚାମଚ ପୋସ୍ତ ବଟା, ସୋରିଷ ତେଲ, ତେଜପତ୍ର 2ଟା, ଶୁଖିଲା ଲଙ୍କା 2ଟା, ଧନିଆ ପାଉଡର 1 ଚାମଚ, ଜିରା ପାଉଡର 1 ଚାମଚ, ଧନିଆ ପତ୍ର, ହଳଦୀ ଓ ଲୁଣ ସ୍ୱାଦ ଅନୁସାରେ। ଏବେ ଲେଖି ରଖନ୍ତୁ ଅଣ୍ଡା ପୋସ୍ତ ତରକାରୀର ପ୍ରସ୍ତୁତି ପ୍ରଣାଳୀ। ଗୋଟିଏ ପାତ୍ରରେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ସିଝା ଅଣ୍ଡାକୁ କାଢ଼ି ରଖନ୍ତୁ। ଚୁଲାରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସିଝା ଅଣ୍ଡାକୁ ଭାଜି ଦିଅନ୍ତୁ। କିଛି ସମୟ ପରେ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ। ଅଣ୍ଡା ଭାଜି ହୋଇଯିବା ପରେ ତାକୁ ଗୋଟିଏ ପାତ୍ରକୁ ବାହାର କରିଦିଅନ୍ତୁ। କଡ଼େଇରେ ତେଲ ଗରମ କରି କଟା ହୋଇଥିବା ପିଆଜକୁ ପ୍ରଥମେ ଭାଜନ୍ତୁ। ପିଆଜ ସାମାନ୍ୟ ବାଦାମ ପଡ଼ିଆସିଲେ ସେଥିରେ ଟମାଟୋ ପକାନ୍ତୁ। ଭଲ ଭାବରେ ଭାଜି ହେବା ପରେ ସେଥିରେ ଅଦା ବଟା ଏବଂ ଲଙ୍କା ବଟା ପକାନ୍ତୁ। କିଛି ସମୟ ପରେ ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ପକାଇ ଦିଅନ୍ତୁ। ଏହାକୁ ଅଳ୍ପ ସମୟ ଭାଜିଦେଇ ସେଥିରେ ଅଳ୍ପ କିଛି ପାଣି ଦିଅନ୍ତୁ। ପାଣି ଫୁଟିଗଲେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ପୋସ୍ତ ବଟା ପକାଇ ଦିଅନ୍ତୁ। ତାପରେ ତାହାକୁ ଭଲ ଭାବରେ କଷି ଦିଅନ୍ତୁ। ଏହା କଷି ହୋଇଗଲା ପରେ ଅଳ୍ପ ଆଞ୍ଚରେ ଅଳ୍ପ କିଛି ପାଣି ଦେଇ 10 ମିନିଟ୍ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଭଜା ଅଣ୍ଡାକୁ ସେଥିରେ ପକାଇ ଦେଇ ଆଉ ଥରେ 5 ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଶେଷରେ କଟା ହୋଇଥିବା ଧନିଆ ପତ୍ର ପକାନ୍ତୁ। ଏଥର କଡ଼େଇରୁ ଓହ୍ଲାଇ ଦେଇ ରୁଟି କିମ୍ବା ଭାତ ସହିତ ପରଷି ଦିଅନ୍ତୁ ଆପଣଙ୍କ ପରିବାର ଲୋକଙ୍କୁ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ମହତ୍ୱାକାଂକ୍ଷୀ ଯୋଜନା। ଏହି ଯୋଜନା ଦ୍ୱାରା ଘରେ ଘରେ ଏଲ୍ପିଜି କନେକ୍ସନ୍ ଉପଲବ୍ଧ କରାଯାଉଛି। ଯେଉଁମାନେ ଗରିବ ସୀମାରେଖା ତଳେ ବାସ କରୁଛନ୍ତି, ଖାସ କରି ସେହି ପରିବାରର ମହିଳାମାନଙ୍କୁ କିପରି ଏଲ୍ପିଜି ଯୋଗାଇ ଦିଆଯିବ, ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ତେବେ ଭଉଣୀ, ଏହି ଯୋଜନା ଦ୍ୱାରା ଭାରତ ସରକାର 3 ବର୍ଷ ମଧ୍ୟରେ 5 କୋଟି ବିପିଏଲ୍ ପରିବାରକୁ ମାଗଣାରେ ଏଲ୍ପିଜି କନେକ୍ସନ୍ ଉପଲବ୍ଧ କରାଇବାର ଯୋଜନା ରହିଛି। ଏହି ଉଜ୍ଜ୍ୱଳ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ପୁରା ଭାରତବର୍ଷରେ ସ୍ୱଚ୍ଛ ଇନ୍ଧନର ବ୍ୟବହାର କିପରି କରାଯିବ, ସେଥିପାଇଁ ଏହି ଯୋଜନା ଦ୍ୱାରା ମାଗଣା ଏଲ୍ପିଜି କନେକ୍ସନ୍ ଯୋଗାଇ ଦିଆଯାଉଛି। ଏହାର ଅନ୍ୟ ଏକ ବଡ଼ ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣକୁ ଆଗକୁ ନେବା ଏବଂ ମହିଳାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେବା। କାରଣ କାଠ ଜାଳେଣୀ ବ୍ୟବହାର କରିବା ଦ୍ୱାରା ମହିଳାମାନେ ଅନେକ ସମୟରେ ଅନେକ ଦୁରାରୋଗ୍ୟର ଶିକାର ହୋଇଥାନ୍ତି। ହେଲେ ଜାଳେଣୀ ଅସୁବିଧା କାରଣରୁ ସେମାନେ ନିଜ ଜୀବନର ବହୁମୂଲ୍ୟ ସମୟକୁ ମଧ୍ୟ ହରାଇଥାନ୍ତି। ଏହି ଉଜ୍ଜ୍ୱଳ ଯୋଜନା ଦ୍ୱାରା ଅନେକ ମହିଳା ଉପକୃତ ହେବା ସହିତ ନିଜ ପାଇଁ କିଛି କରି ଦେଖାଇବାର ସମୟକୁ ମଧ୍ୟ ପାଇପାରିବେ। ତେବେ ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନାର ସୁଫଳ ଆପଣ ପାଆନ୍ତୁ ଏବଂ ଏକ ନିରୋଗୀ ଜୀବନ ଅତିବାହିତ କରନ୍ତୁ।

ଭଉଣୀ, ଆଜି କିଛି ଘରକରଣା ଟିପ୍ସ ଆପଣମାନଙ୍କ ପାଇଁ ରଖିଛୁ। ପୋଷାକରେ ତେଲ ପଡ଼ିଗଲେ ଦେହରେ ଲଗାଯାଉଥିବା ଟାଲ୍କମ୍ ପାଉଡର ସେହି ସ୍ଥାନରେ ପକାଇ ଦିଅନ୍ତୁ। ଘଣ୍ଟେ ପରେ ଦେଖିବେ ସେହି ତେଲ ଦାଗ ଛାଡ଼ି ଯାଇଥିବ। ସେମିତି ଭଉଣୀ, ଘରେ କେଉଁଠି ମିଠା ସିରା ପଡ଼ିଗଲେ ସେହି ସ୍ଥାନକୁ ପୋଛି ଅଳ୍ପ ପିଆଜ ରସ ପକାଇଦେଲେ ପିମ୍ପୁଡ଼ି ସେଠାକୁ ଆସିବେନି। ଆଲୁମିନିୟମ ଜିନିଷକୁ ସେଓ ଚୋପାରେ ସଫା କଲେ ତାହା ଶୀଘ୍ର ସଫା ହୋଇ ନୂଆ ପରି ଚକ୍ଚକ୍ କରିଥାଏ। ସେହିପରି ଭଉଣୀ, ପିତଳ ବାସନକୁ ଚମକାଇବା ପାଇଁ ଅଟାରେ ଭିନେଗାର ମିଶାଇ ପେଷ୍ଟ ତିଆରି କରି ବାସନରେ ଲେପ ଦିଅନ୍ତୁ, ବାସନ ନୂଆ ଭଳି ଦେଖାଯିବ। ଅଣ୍ଡା ସିଝାଇବା ସମୟରେ ସେହି ପାଣିରେ ଅଳ୍ପ ଭିନେଗାର କିମ୍ବା ବେକିଂ ସୋଡା ମିଶାଇଦେଲେ ଅଣ୍ଡାରୁ ଚୋପା ଛଡ଼ାଇବା ସହଜ ହୋଇଯାଇଥାଏ। ଯଦି ଆପଣ ନରମ ପୁରୀ ତିଆରି କରିବାକୁ ଚାହୁଁଛନ୍ତି, ଅଟା କିମ୍ବା ମଇଦା ଚକଟିବା ସମୟରେ ପାଣି ବଦଳରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ, ଦେଖିବେ ପୁରୀ ନରମ ହେବ। ଏହି ଟିପ୍ସ ଗୁଡିକ ନିଶ୍ଚିତ ଭାବରେ ଆପଣ କାର୍ଯ୍ୟରେ ଲଗେଇବେ।

0: ଭଉଣୀ, ଆଜି କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ, ନମସ୍କାର।
1: ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ। ଏବଂ FIH ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। 12 ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
3: और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
2: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ, ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ। ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: नियम के तहत होना पड़ता है और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4 ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4 ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। सुभद्रा शक्ति मिशन स्वयं सहायक गोष्ठीर महिलामानंकु स्वावलंबी करिबा सह ग्रामीण अर्थनीति विकासरे सहायक हेबो बोली उपमुख्यमंत्री प्रभाती परिडा कहिछंती। आज भवने पटनास्थित शहीद रेंडो माझी भेषज महाविद्यालय और चिकित्सालय ठारे आयोजित आंचलिक सुभद्रा शक्ति भिजन सम्मेलनी रे जोगदे श्रीमती परिडा आजीविका ग्रामीण एक्सप्रेस योजना एवं मिलेट ऑन व्हील रो शुभारंभ करिछंती। आपण माने आंचलिक संवाद सुनुछंती आकाशवाणी कटक केन्द्ररु। देशव्यापी आज जातीय पताका अंगीकार दिवस पालन करा जाउछे। 1947 मसिया जुलाई 22 तारिखरे भारतीय संविधान प्रणयन सभा द्वारा त्रिरंगा को जातीय पताका भाबे ग्रहण करा जायथिला। जातीय पताका कोटि कोटि देशवासीक संकल्प सार्वभौमत्व असीम बलिदानर गौरवमय स्वाक्षर। केसरी रंग अतुलनीय साहस, धला रंग निष्कलंक शांति, सबुज रंग प्रगति एवं नील रंगर अशोक चक्र सर्वदा निरंतर न्याय नीति और राष्ट्र अभ्युदय पथरे आगे चलिबाकु प्रेरणा देथाए। मुख्यमंत्री मोहन चरण माझी तांको वार्तारे कहिछंती त्रिरंगा को प्रत्येक नागरिकक सह जोडिबा पई पताका नियमावलीर सररीकरण एवं घरे घरे त्रिरंगा अभियान समग्र देशरे राष्ट्र चेतनार महाप्रवाह सृष्टि करिछि। समस्ते एकत्र होई मातृभूमिर एकता अखंडता और शाश्वत समृद्धि पई निजको समर्पित करी त्रिरंगार मान सम्मान स्वाभिमान को विश्व पटरे शीर्षरे रखिबाकु दृढ़ संकल्प नेबाकु श्री माझी आह्वान देछंती। स्वाधीनता संग्रामी और सेवा समर्पणर मूर्तिमंत प्रतीक रमादेवी चौधरी पुण्यतिथि राज्यवासी आज श्रद्धाजलि जनाउछन्ते। भुवनेश्वर विधानसभा निकटस्थ तांक प्रतिमूर्ति अवसर में एक माल्यार्पण कार्यक्रम अनुष्ठित हो जाइछि। मुख्यमंत्री मोहन चरण माझी, बाचस्पति सुरमा पाढ़ी और मंत्रिमंडल अन्य सदस्य उपस्थित रही स्वर्गत रमादेवी को श्रद्धासुमन अर्पण करिछन्ते। मुख्यमंत्री कहिछन्ते नारी सशक्तिकरण और समाजसेवा क्षेत्र में रमादेवी अतुलनीय अवदान सदा स्मरणीय। तांको त्याग निष्ठार महान आदर्श सदा सर्वदा युवपीढ़ी को जनसेवा प्रति प्रेरणा जगैब। संस्कृति मंत्री सूर्यवंशी सूरज श्रद्धांजलि जनाई स्वाधीनता संग्राम सह समाज निष्पेषित और अवहेलित वर्गों कल्याण तथा नारी सशक्तिकरण पर निष्ठापर सेवा और त्याग अतुलनीय। रेल स्टेशन रे यात्रीक सुरक्षा को दृष्टि रखि पूर्वतट रेलवे पक्षर कृत्रिम बुद्धिमत्ता एआई रोबोटिक सेवा आरंभ होई। प्रथम पर्याय पूरी रेल स्टेशन रे एहाको स्थानित करा जाइछे। बाहुडा यात्रा शेष होबा पर्यंत एही रोबोट पूरी रे रहिबो, परे भुवनेश्वर रेल स्टेशन रे स्थायी भाबे कार्यकारी करा जिवो। 40 लाख टंका मूल्यर एही एआई रोबोट रे 7टी 360 डिग्री कैमेरा लागिछे। यात्री सुरक्षा दिगरे एहा गुरुत्वपूर्ण भूमिका ग्रहण करिवो बोली रेलवे पक्षर कहा जाइछे। केन्द्रझर जिलापालंक कार्यालय रे जिला महिला शिशु विभाग पक्षर अनुष्ठित बैठक रे बाल्य विवाह निरोधी रणनैतिक कार्यखसड़ा उन्मोचित होइछि। जिलाकु संपूर्ण भाबे बाल्य विवाह मुक्त करिबा पे व्यापक सामाजिक सचेतनता कार्यक्रम प्रस्तुत करा जाइछि। लिंगकित हिंसा रोकिबा पे प्रत्येक ब्लॉक रे थिबा प्रेरणा केन्द्र गुडी करे प्रति सप्ताह रे प्रेरणा दीदी मानक सह आलोचना करा जिबाकु बैठक रे परामर्श दिया जाइछि। भद्रक जिला प्रशासन पक्षर आर्थिक साक्षरता और साइबर सचेतनता शिविर बासुदेवपुर ब्लॉक मंदारी महाविद्यालय अनुष्ठित हो जाइछि। डाको संचय विभाग कर्मचारी और साइबर थाना अधिकारी प्रमुख एथिरे जोगदे शिक्षार्थी मानंकु डाको घरे संचय योजनार महत्व एवं साइबर अपराधीक ठारु रक्षा पाइबार उपाय संपर्क में परामर्श देथिले। तृणमूल स्तर में डिजिटल सृजनकर्ता चिह्नट और प्रोत्साहन उद्देश्य से केन्द्र सूचना और प्रसारण मंत्रालय जेम्स ऑफ इंडिया चैलेंजर पायलट पर्याय आरंभ कर वेब्स ओटीटी अंतर्गत माई वेब्स प्लाटफर्म निर्मित यह चैलेंज नागरिक मानू से जिलार अन्य कहानी और सांस्कृतिक ऐतिह्य को प्रदर्शित करुवा क्षुद्र भिडियो या मंत्रालय पक्षर आमंत्रण कर। पश्चिम केन्द्रीय बंगोपसागर और पार्श्वर्ती दक्षिण उपकूल आंध्रप्रदेश सह दक्षिण ओडिशा छत्तीसगढ़ और मध्यप्रदेश उपर एक घूर्णिवलय सक्रिय रही। एहार प्रभाव में राज्यर विभिन्न स्थान में वर्षा लागि रही। आंचलिक पाणिपाग विज्ञान केन्द्र सूचना अनुसार आसंता 24 घंटा मध्य 11 जिले में बिजुली घड़घड़ी सह वर्षा होवार संभावना रही। हीराकूद जलभंडारर जलस्तर मध्यान 12 सुधा 613.45 फुट रही। जलभंडार मध्य को प्रति सेकेंड में 2,09,891 घनफुट जल प्रवेश करुवा बेले 10 गेट दे 1,85,816 घनफुट जल निष्कासित होते। विभिन्न प्रसंगक नहीं विरोधी हट्टगोल जो संसदर गृह कार्य बाधाप्राप्त प्रश्नपत्र प्रकट प्रसंगे समस्त अंशीदार आलोचना पर सरकार प्रस्तुत कहले संसदीय व्यापार मंत्री महाप्रभु बाहुड़ा यात्रा प्रस्तुति समीक्षा कले मुख्यमंत्री श्रद्धालु प्रशासन और पुलिस मार्गदर्शिका अनुसरण कले निवेदन एवं बंगोपसागर और पार्श्वर्ती अंचल में घूर्णिबलय सक्रिय प्रभाव में राज्य में लागि रही वर्षा आंचलिक संवाद बर्तमान परवर्ती आंचलिक संवाद शुणिपारे संध्या 6:45 मिनिट्रे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର ସ୍ୱାମୀ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5ଟା। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ଅନୁପମା ଦେଶପାଣ୍ଡେ ଏବଂ ସୁରେଶ ୱାଡେକର। ଚଳଚ୍ଚିତ୍ର ଚାନ୍ଦିନୀ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଶୁଣୁଥିଲେ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଅପରାହ୍ନ 5:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ନମସ୍କାର ଶ୍ରୋତା ବନ୍ଧୁ,
3: ଶୁଭ ସନ୍ଧ୍ୟା।
2: ଆଜିର ଆଇନା ଅଗଣାକୁ ସ୍ୱାଗତ ଜଣାଉଛି। ଆଜିର ସନ୍ଧ୍ୟାରେ ମୁଁ ଅଛି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ,
3: ଆଉ ମୁଁ ସ୍ୱାତି।
2: ଶ୍ରୋତା ବନ୍ଧୁ, ଆଜିର ବ୍ୟସ୍ତ ଜୀବନରେ ମଣିଷ ଅନେକ ସମୟରେ ମାନସିକ ଅଶାନ୍ତିରେ ରହୁଛି। ଏପରି ସମୟରେ ଭକ୍ତି ଆମକୁ ଧୈର୍ଯ୍ୟ ସାହସ ଓ ଆତ୍ମବିଶ୍ୱାସ ପ୍ରଦାନ କରେ। ଭଗବାନଙ୍କ ଉପରେ ଭରସା ମଣିଷକୁ ଭିତରୁ ଶକ୍ତିଶାଳୀ କରିଥାଏ। ଆମ ପୁରାଣ ଓ ଇତିହାସରେ ଏହାର ଅନେକ ଉଦାହରଣ ମିଳେ।
3: ବନ୍ଧୁ, ଭକ୍ତ ଓ ଭଗବାନ ଏ ଦୁଇଟି ଶବ୍ଦ ଅଲଗା ହୋଇଥିଲେ ମଧ୍ୟ ପରସ୍ପର ସହ ଜଡ଼ିତ, ଯେପରି ନଦୀ ଓ ସାଗର, ଦୀପ ଓ ଶିଖା, ଫୁଲ ଓ ସୁଗନ୍ଧ।
2: ଠିକ୍ କହିଲ, ଭଗବାନଙ୍କୁ ପାଇବାର ପଥ କେବଳ ଆଡ଼ମ୍ବରପୂର୍ଣ୍ଣ ପୂଜା ନୁହେଁ, ବରଂ ନିର୍ମଳ ହୃଦୟ, ନିଷ୍କପଟ ପ୍ରେମ, ଅତୁଟ ବିଶ୍ୱାସ। ଯେଉଁଠି ଭକ୍ତି ଅଛି ସେଠି ଭଗବାନଙ୍କର ଉପସ୍ଥିତି ଅନୁଭବ ହୁଏ।
3: ଯେମିତିକି ପ୍ରହ୍ଲାଦଙ୍କ ଅତୁଟ ଭକ୍ତି, ମୀରାବାଈଙ୍କ କୃଷ୍ଣ ପ୍ରେମ, ଶବରୀଙ୍କ ଅପେକ୍ଷା ଏବଂ ହନୁମାନଙ୍କ ନିଷ୍ଠା ଆଜି ମଧ୍ୟ ଭକ୍ତିର ଶ୍ରେଷ୍ଠ ଦୃଷ୍ଟାନ୍ତ ହୋଇ ଆସିଛି।
2: ଯିଏ ସୁଖରେ ଭଗବାନଙ୍କୁ ଧନ୍ୟବାଦ ଦିଏ ଏବଂ ଦୁଃଖରେ ତାଙ୍କ ଉପରେ ଭରସା ରଖେ, ଯିଏ ଲାଭ କ୍ଷତିର ହିସାବ କରେ ନାହିଁ ବରଂ ସମର୍ପଣରେ ଜୀବନର ସାର୍ଥକତା ଖୋଜେ, ଏମିତିକି ଯିଏ ନିଜକୁ ଭଗବାନଙ୍କ ପାଦ ତଳେ ସମର୍ପିତ କରିଥାଏ ସେହି ପ୍ରକୃତରେ ଭକ୍ତ ଅଟେ। ଭକ୍ତି ଯେଉଁଠି ଥାଏ ସେଠି ଶ୍ରଦ୍ଧା, ଭଲ ପାଇବା, ପ୍ରେମ, ସମ୍ମାନ ସ୍ୱତଃପ୍ରବୃତ ଭାବେ ଆସିଯାଇଥାଏ। ତେବେ ଆଜିର ଆଇନା ଅଗଣାରେ ଏପରି ଜଣେ ଭକ୍ତଙ୍କ ବିଷୟରେ ଶୁଣିବା ଯାହାଙ୍କ ପ୍ରେମ ଓ ଭକ୍ତି ସମ୍ମୁଖରେ ସ୍ୱୟଂ ଶ୍ରୀ ଜଗନ୍ନାଥ ମଧ୍ୟ ମୁଣ୍ଡ ନୁଆଇଥିଲେ। ସେ ହେଉଛନ୍ତି ଭକ୍ତ ଦାସିଆ ବାଉରୀ।
3: ହଁ ବନ୍ଧୁ, ଦାସିଆ ବାଉରୀ ଥିଲେ ଜଣେ ଦରିଦ୍ର ଓ ନିଷ୍ଠାପର ଭକ୍ତ। ସମାଜର ଉଚ୍ଚନୀଚ ଭେଦଭାବ ଯୋଗୁଁ ସେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁନଥିଲେ, କିନ୍ତୁ ତାଙ୍କ ମନ ସର୍ବଦା ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପିତ ଥିଲା।
2: ଶ୍ରୋତବନ୍ଧୁ, ଶ୍ରୀଜଗନ୍ନାଥଙ୍କୁ ଭାବର ଠାକୁର ବୋଲି କୁହାଯାଏ। ସେ ଭକ୍ତର ଭାବକୁ ଗ୍ରହଣ କରନ୍ତି, ଭୋଗର ପରିମାଣକୁ ନୁହେଁ। ଦାସିଆଙ୍କ ସାମାନ୍ୟ ନଡ଼ିଆ ମଧ୍ୟ ତାଙ୍କ ଅସୀମ ପ୍ରେମର ପ୍ରତୀକ ପାଲଟିଥିଲା।
3: ତେବେ ଶ୍ରୋତବନ୍ଧୁ, ଆଉ ଡେରି ନକରି ଚାଲନ୍ତୁ ଶୁଣିବା ଆଜିର ନାଟକ ଭକ୍ତ ଦାସିଆ।
2: ଏହି ନାଟକକୁ ରଚନା କରିଛନ୍ତି ସନ୍ତୋଷ କୁମାର ସାହୁ, ବ୍ୟବସ୍ଥାପନା କରିଛନ୍ତି ଜଗନ୍ନାଥ ବିଶ୍ୱାଳ। ବିଭିନ୍ନ ଭୂମିକାରେ ଅଛନ୍ତି ମୃତ୍ୟୁଞ୍ଜୟ, ବିରଜା, ସୁମନ, ଲିପ୍ସିତା, ସୁଚିସ୍ମିତା, ସଂଗ୍ରାମ। ଆସନ୍ତୁ ଶୁଣିବା ନାଟକ।
4: ଫୁଲ ଆଲୋ, ଏ ଫୁଲ ଶୁଣିବୁ, ଆମ ଉପର ସାହି ଦାସ ଘରେ କଣ ବୋଲା ଯାଉଛି?
5: ହଁ, ସେ ଭଗବାନଙ୍କର କଥା।
4: ବନ୍ଦ କର ଫୁଲ, ବନ୍ଦ କର।
5: କଣ ହେଲା ତମର?
4: କାହିଁକି ସେ ଭଗବାନଙ୍କର ନାଁ ନଉଛୁ? କଣ ଦେଇଛି ସେ ଆମକୁ?
5: ହେଇଟି ଗୋଟେ ଖୋଲା ଆକାଶ ଦେଇଛି।
4: ହଁ, ତା ସହ ପୁଳା ପୁଳା ଦୁଃଖ ବି ଦେଇଛି।
5: ହେଇ ଅନାନି, ଖୋଲା ପବନ ଦେଇଛି, ମାଟି ଦେଇଛି।
4: ହଁ ମ, ତା ସହ ମୂର୍ଖ ପାମର ପାପିଷ୍ଟ କରିଛି। ଜାଣିଛୁ ଫୁଲ, ମୁଁ ଭାବିଛି ଯିବି ତାକୁ ଯାଇ ପଚାରି ଆସିବି।
5: କଣ ପଚାରିବ?
4: ମତେ ତ ଯାହା କଲା କଲି, କଣ ପାଇଁ ତୋ କୋଳ ସିଏ ଶୂନ୍ୟ କଲା? କି ଦୋଷ କରିଥିଲୁ ତୁ ତାର? ମୁଁ ତା ପାଖକୁ ନିଶ୍ଚୟ ଯିବି ଲୋ ଫୁଲ, ମୁଁ ଯିବି ଆଉ ତାକୁ ସବୁ ଗୋଟି ଗୋଟି କରି ପଚାରିକି ଆସିବି।

0: ହେଇଟି, ଆଜି କଣ ସଅଳ ସଅଳ ଉଠିଲଣି? କଣ ହେଲା କି ତମର?
1: ନାଇଁ ଲୋ, ଜାଣିଛୁ କାଲି ମତେ ଜମା ନିଦ ହେଲାନି ଲୋ ଫୁଲ।
0: କାହିଁକି ଯେ?
1: ମୁଁ ଜାଣିନି ଲୋ କାହିଁକି, କେ ଜାଣି କାଲି ମତେ ଖାଲି ସେ ନନାଘର ଯୋଉ ଠାକୁର କଥା ନୁହେଁ ସେଇଗୁଡା ଖାଲି ମନେ ପଡ଼ିଲା ଲୋ। ସେଇ ଠାକୁରଙ୍କ ନାମ ଖାଲି ଶୁଭିଲା ଲୋ ଫୁଲ।
0: ହଉ ଆଉ ଘଡ଼ିଏ ଶୋଇପଡ଼, ମୁଁ ବାସି ପାଇଟି ସାରିଦିଏ, ଘଡ଼ିଏ ପରେ ତମକୁ ଡାକିଦେବି।
1: ନାଇଁ ଲୋ, ମୁଁ ଯାଉଛି ପୋଖରୀରୁ ଗାଧେଇ ଆସେ, ଭାବିଛି ଆଜି ଟିକେ ପୁରୀ ଯିବି ତାକୁ ଦେଖିବା ପାଇଁ। ତାକୁ ଦେଖିବା ପାଇଁ କାଇଁ ଭାରି ଇଚ୍ଛା ହଉଛି ଲୋ ଫୁଲ।
0: ହଁ ସତରେ, ଶୁଣ ମୁଁ ଟିକେ ତମ ସାଙ୍ଗରେ ଯାଆନ୍ତିନି?
1: ହେଇ ଦେଖୁନୁ, ଆଲୋ ମୁଁ ଆଗେ ଯାଇ ଫେରେ, ତାପରେ ମୁଁ ତତେ ନେଇଯିବିନି।
0: ହଉ ହଉ,
1: ମୁଁ ତାହେଲେ ପୋଖରୀରୁ ଆସେ ଫୁଲ।
0: ହଁ ହଁ।
2: ଆରେ କିସ ନ ଦେଖିଲା ଆଜି ଏ ଆଖି, କିରେ ଦାସିଆ କଥା କଣ କିରେ?
1: ନାଇଁ ମନ ନା କିଛି ନାଇଁ, ଭାରି ଆଜି କାଇଁ ଇଚ୍ଛା ହଉଛି ଟିକେ ପୁରୀ ଯିବି।
2: ଭଲ ଭଲ ଭଲ ଭଲ, ଯିବା ଦରକାର ନା ଆଉ। ଆରେ ସେଠିକି କଣ କାହାକୁ ମନା, ତୁ ଯା ଯା ଯା।
1: ନନା ସବୁ ତେମେ ଆପଣଙ୍କ ଦୟା ନନା।
2: ଆରେ ଶୁଣ ଶୁଣ ଶୁଣ ଶୁଣ ଦାସିଆ ଶୁଣ, ତୋ ପାଖରେ ଗୋଟେ କାମ ଥିଲା।
1: କାମ? କି କାମ ନନା କହୁନାହାନ୍ତି?
2: ଆରେ ମାଗା ନନା ମୋ ହାତରେ ଖବର ଦେଇଛନ୍ତି, ତାଙ୍କ ଲାଗି ତୁ ଗୋଟେ ଲୁଗା ବୁଣିବୁ, ତାଙ୍କର କଣ ଦରକାର ଅଛି।
1: ହଁ ଯେ ହେଲେ ଟିକେ ଡେରି ହବ ଆଜ୍ଞା, ମୁଁ ତ ଫେରୁ ଫେରୁ ତିନି ଚାରି ଦିନ ନା, ତାପରେ ଯଦି ହବ ମୁଁ ଲୁଗାଟା ବୁଣିଦେବି ଆଜ୍ଞା।
2: ଶୁଣ ଶୁଣ ଶୁଣ, ହଉ ତୁ ଆ, ମୁଁ ନନାଙ୍କୁ କହିଦେବି ଆଉ।
1: ହଉ ନନା ରହିଲି, ଦଣ୍ଡବତ ନନା ଦଣ୍ଡବତ, ମୁଁ ଆସୁଛି ଆଜ୍ଞା।
2: ହଉ ହଉ। ସାବିତ୍ରୀ ସାବିତ୍ରୀ, ଆରେ ଠାକୁର ଘର ବାସନ ଧୋଇଛ ନା ନାଇଁ?
3: ହଁ, ଘଣ୍ଟ ଘଣ୍ଟା ଶଙ୍ଖ ଫୁଲ ସବୁ ଠାକୁର ଘରେ ଗୋଟିଏ ଜାଗାରେ ରଖିଦେଇଛି।
2: ଜାଣିଛ ସାବିତ୍ରୀ, ଆଜି ଗୋଟେ ଅଦ୍ଭୁତ କଥା ଦେଖିଲି।
3: ଅଦ୍ଭୁତ କଥା କଣ ଦେଖିଲ ମ?
2: ଇରେ ଆମ ଆରସାଇ ଦାସିଆ, ସେ ଆଜି ପ୍ରାତଃ ସକାଳରୁ ଉଠି ସ୍ନାନ କରିବାକୁ ଯାଇଥିଲା।
3: ତୁମକୁ କଣ କିଛି କହିଲା କି?
2: ହେ ନାଇଁ ମ, ମୁଁ ତାକୁ ପଚାରିବାରୁ ସେ ମତେ କହିଲା କଣ ଆଜିକାଳେ ପୁରୀ ଯିବ।
3: ପୁରୀ ଯିବ? ହଠାତ୍ ଇଏ କି ପରିବର୍ତ୍ତନ, ପାପ ପୁଣ୍ୟ ଦିଅ ଦେବତା ମାନେ ସେ ତ କିଛି ବୁଝାନି, ସିଏ ପୁଣି ପୁରୀ ଯିବ?
2: ମୁଁ ତ ଠିକ ସେଇ କଥା ଭାବୁଛି ସାବିତ୍ରୀ।
3: ଲୁଗା ବୁଣି ନହେଲେ ଶିକାର କରିକି ବଞ୍ଚିବା ତାଙ୍କର ଧର୍ମ, ସେମାନେ ପୁଣି ପୁରୀ ଯିବେ?
2: ସାବିତ୍ରୀ ସବୁ ସେଇ ଦୟାମୟ ଭଗବାନଙ୍କର ଇଚ୍ଛା, ତାର ଆଶିଷରେ ନିମ ବି ଚନ୍ଦନ ହୁଏ ସାବିତ୍ରୀ, ନିମ ବି ଚନ୍ଦନ ହୁଏ।
1: ଫୁଲ ଆଲୋ, ମୁଁ ସଫା ଲୁଗାଟା ଟିକେ ଦେ।
0: ସେଇ ପିନ୍ଧା ଅଲୁଗୁଣିରେ ଅଛି ପରା?
1: ହଁ ହଁ ପାଇଲି। ଆଲୋ ଶୁଣୁ ମ, ଗୋଟେ କଥା ଶୁଣୁ।
0: କୁହ କଣ କହୁଛ କୁହ।
1: ଏବେ ପୋଖରୀ ପାଖରେ ଜଗୁନନା ଭେଟ ହେଲେ, ଆଉ ସେ କହିଲେ ମାଗା ନନା ଗୋଟେ ଲୁଗା ଦେଇଛନ୍ତି ତାକୁ ବୁଣିକି ଦବାକୁ।
0: ହଉ ମୁଁ ଯେତିକି ପାରିବି ବୁଣିଥିବି, ତମେ ଆସିଲେ ଆଉ ଯାହା ଥିବ ବାକି ତକ ସାରି ଦେଇଦବନି?
1: ହଁ ଯେ କଥା କଣ କି, ମୁଁ ଆସୁ ଆସୁ ତିନି ଚାରି ଦିନ ହେଇଯିବ ଲୋ।
0: ତିନି ଚାରି ଦିନ? ହେ ମା, ମୁଁ ଏକୁଟିଆ କେମିତି ରହିବି ଲୋ।
1: ଆଲୋ ଏଇ, ତୁ ଏମିତି ଉଚ୍ଛନ କାଇଁ ହଉଛୁ, ସଳ ସଳ ଗଡ଼ିଯିବନି? ତୁ ପା ଦେଖୁ ଦେଖୁ ମୁଁ ଏଇ ଆସିବି। ମୁଁ ତାହେଲେ ଆସୁଛି ଲୋ ଫୁଲ, ମୁଁ ତାହେଲେ ଆସୁଛି।
0: ହଁ ହଁ।

0: ଭାଇ ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଶୁଣିବେ, ଏ ପୁରୀ ଆଉ କେତେ ବାଟ ଆଜ୍ଞା?
1: ଏଇ ପରା ଆମର 18 ନଳ ଦେଖା ଗଲାଣି। ଏଇ ଦେଖ ଆମ ଶ୍ରୀମନ୍ଦିର ନେତା।
0: ପ୍ରଭୁ ମୁଁ ଧନ୍ୟ ହେଲି ପ୍ରଭୁ, ଆଜି ତୁମ ଦର୍ଶନ ପାଇ ମୁଁ ଧନ୍ୟ ହେଲି ପ୍ରଭୁ। ସୁନ୍ଦର ରୂପ ମୋତେ କ୍ଷମା କର ପ୍ରଭୁ, ମୁଁ ପାପୀ, ମୁଁ ପାମର, ମୁଁ ଜାଣିପାରିଲିନି ପ୍ରଭୁ, ମୁଁ ତୁମକୁ ଜାଣିପାରିଲିନି। ଓ କି ସୁନ୍ଦର ରୂପ, ନାଲି ଓଠ, ଚକା ଚକା ଆଖିରେ କଳା କଳା ଦୋଳା, ମୁଁ ଧନ୍ୟ ହେଲି ପ୍ରଭୁ। ଏ ଦାସିଆ ଆଜି ଧନ୍ୟ ହେଲା ପ୍ରଭୁ, ତମକୁ ଦେଖି ଧନ୍ୟ ହେଲା।

0: ଫୁଲ ଏ ଫୁଲ
1: ତୁମେ ଆସିଲଣି
0: ଫୁଲ ଲୋ ମୁଁ ତିନି ଦିନ ହେଲା କିଛି ଖାଇନି ଲୋ ଯଦି କିଛି ଅଛି ମତେ କିନ୍ତୁ ଦିଅନ୍ତୁ ଲୋ ମତେ ଭାରି ଭୋକ ଲାଗୁଛି ଲୋ
1: ତମେ ତ ନଥିଲ ଘରେ କଉଡି ନାହିଁ କି ଚାଉଳ ବି ନାହିଁ
0: ଭୋକଟା ପ୍ରବଳ ହଉଛି ଲୋ ସହି ହଉନି
1: ହଉ ତମେ ଟିକେ ବସ ଖୁଦ ଅଳପ ଗୁଣ୍ଡା ଥିଲା ତାକୁ ଟିକେ ଯାଉ ବସେଇ ଦିଏ ହେଇଗଲେ ତମେ ଖାଇବ
0: ଆଲୋ ଏଇ ଫୁଲ ଲୁଗାଟା ବୁଣିଛୁ ଦେଲୁ ଦେଲୁ ମୁଁ ଟିକେ ଦେଖେ ତୁ କେତେ ବୁଣିଛୁ
1: ତୁମର ବ୍ୟସ୍ତ ହେବା କିଛି ବି ଦରକାର ନାହିଁ ମୁଁ ସବୁ ବୁଣି ଦେଇଛି ତୁମେ ଯାଅ ଆଗ ଖାଇ ଦିଅ ମୁଁ ତୁମକୁ ବାଢି ଦଉଛି
0: ଫୁଲ ଫୁଲ ତୁ ଏ କଣ କଲୁ ଫୁଲ ତୁ ଏ କଣ କଲୁ ହେ ପ୍ରଭୁ ଚକାଢୋଳା ମତେ ଉଦ୍ଧାର କର ପ୍ରଭୁ ମୁଁ ଖାଇପାରିବିନି ଏ ଯାଉ ଫୁଲ ମୁଁ ଏ ଯାଉ ଖାଇପାରିବିନି ଫୁଲ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ହେ କୃଷ୍ଣ ଗୋବିନ୍ଦ ହରେ ମୁରାରି ହେ ନାଥ
1: ନାରାୟଣ ବାସୁଦେବ ତୁମେ ଏମିତି ବାଇଏ ଭଳି କାହିଁ ହଉଛ ଆରେ ଆରେ କିଏ କୋଠି ଅଛ ଟିକେ ଆସ ରେ ତାଙ୍କର କଣ ସବୁ ହେଇ ଯାଉଛି କିଛି ବୁଝି ପାରୁନି
0: ଫୁଲ ଫୁଲ ତୁ ଏ କଣ କଲୁ ଫୁଲ ତୁ ଏ କଣ କଲୁ ହେ ପ୍ରଭୁ ଚକାଢୋଳା ମତେ ଉଦ୍ଧାର କର ପ୍ରଭୁ ମୁଁ ଖାଇପାରିବିନି ଏ ଯାଉ ଫୁଲ ମୁଁ ଏ ଯାଉ ଖାଇପାରିବିନି ଫୁଲ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ନାରାୟଣ ହେ କୃଷ୍ଣ ଗୋବିନ୍ଦ ହରେ ମୁରାରି ହେ ନାଥ
1: ନାରାୟଣ
2: ଦେଖ ଦେଖ ରେ ନିତିଆ ଦେଖରେ ଦାସିଆ ଅବସ୍ଥା କଣ ହେଲା ମୁଁ କଣ କହିଥିଲି ତତେ
3: ନାରାୟଣ ନାରାୟଣ ନାରାୟଣ ନାରାୟଣ
2: ଦେଖେ ଦେଖେ
4: ଓହୋ ବୁଝିଲି ବୁଝିଲି ଧଳା ଯାଉ ଉପରେ କଳା ଶାଖ ଥୁଆ ହେଇଛି ବୋଲି ଦାସିଆକୁ ଜଗନ୍ନାଥଙ୍କର ଚକା ଆଖି ଭଳି ଦିଶୁଛି
0: ଆଚ୍ଛା ଫୁଲ ଶୁଣ ଶୁଣ ଶୁଣ ସେ ଥାଳିରୁ ଶାଗ ଗୁଡାକ ବାହାର କରିଦେ ଆରେ ଦାସିଆ ତୁ ଖା ଖା ଖା ଖା ଖା ଖାଇଲୁ ଫୁଲ ଥାଳି ଥାଳି ମଧ୍ୟରେ ଯାଉ ତା ମଧ୍ୟରେ ଶାଗ ମତେ ସାକ୍ଷାତ ପ୍ରଭୁଙ୍କ ଶ୍ରୀମୁଖ ପରି ଦେଖାଗଲା ଲୋ ଫୁଲ ମୁଁ ଏ ଯାଉ ଖାଇପାରିବିନି ଲୋ ନେ ନେ ତୁ ଖାଇଦେ ନେ ନେ ଖାଇଦେ
1: ତୁମର ଭଗବାନଙ୍କ ପ୍ରତି ଏମିତି ଯୋଉ ଭଲ ପାଇବା ରହିଛି ଭଗବାନ ତୁମ ଡାକ ନିଶ୍ଚୟ ଶୁଣିବେ ନିଶ୍ଚୟ ଶୁଣିବେ ହେଲେ ହେଲେ ହେଲେ ତୁମର ଯଦି କିଛି ହେଇଯାଏ ମୁଁ ବଞ୍ଚିପାରିବିନି।

0: ନନା ଦଣ୍ଡବତା ଆଜ୍ଞା
1: ହଉ ହଉ ହଉ ଆରେ ଦାସିଆ ଆ ଆ ଆରେ ମୁଁ ଜଗୁ ହାତରେ ଖବର ଦେଇଥିଲି ତୁ ଏତେ ଡେରି କଣ କଲୁ କହିଲୁ
0: ନନା ଏ ମୁଁ ଟିକେ ପୁରୀ ଯାଇଥିଲି ତ ସେଇଥିପାଇଁ ଟିକେ ଡେରି ହେଇଗଲା ଆଜ୍ଞା
1: ହଉ ହଉ ହଉ ଦେ ଦେ ଦେ ଏ ଲୁଗା ପାଇଁ କେତେ କୌଡ଼ି ନବୁ କହ ହଁ ନବୁ ଯେ ହେଲେ ମୁଁ ପୁରୀରୁ ଫେରିଲେ ଦେବି
0: ଗୋଟେ କଥା କହିବି ଆଜ୍ଞା ଯଦି କିଛି ଖରାପ ନ ଭାବିବେ ତାହେଲେ କୁହନ୍ତି
1: ଆରେ କହ କହ କହ କଣ କହିବୁ କହୁନୁ
0: ଆଜ୍ଞା ଆପଣଙ୍କ ଗଛରେ ଯୋଉ ଗୋଟିଏ ନଡ଼ିଆ ହେଇଛି ମତେ ଯଦି ଦିଅନ୍ତେ
1: ଆରେ ଏଇ କଥା ଦେବି ଯେ ହେଲେ ଲୁଗା ବଦଳରେ ଆଉ କୌଡ଼ି ଦେବିନି
0: ହଉ ଆଜ୍ଞା ଏଇ ଗୋଟେ କଥା ଏ ନଡ଼ିଆଟା ମୁଁ ନଉଛି ଆଜ୍ଞା
1: ହଉ ହଉ ଯା ଯା ଯା
0: ଏ ନଡ଼ିଆଟା କଣ କରିବି କଣ କରିବି ଏ ନଡ଼ିଆଟା ମୁଁ ଜଗାକୁ ଦେବି ହେଲେ ହେଲେ ମୁଁ କେମିତି ଦେବି କଣ କରିବି କଣ କରିବି ଏଇ ତ ଜଗୁନନା ଯାଉଛନ୍ତି ନା କଣ ଓ ଜଗୁନନା ଜଗୁନନା ଆରେ ଶୁଣ ମୋ
1: ଆରେ ଦାସିଆ ତୁ କହ କହ କହ ଡେରି ହେଲାଣି ମୋର ମୁଁ ପୁଣି ପୁରୀ ଯାଉଛି
0: ନା ପୁରୀ ଯାଉଛନ୍ତି ବଡ ଧରମ ହବ ନନା ଦାସିଆକୁ ଗୋଟେ ସାହାଯ୍ୟ କରନ୍ତିନି
1: କିରେ କି ସାହାଯ୍ୟ କିରେ ମୋର ସେଠି ଡେରି ହେଲାଣି ପରା କହିଲୁ କହିଲୁ କଣ ତୋ କାମ ଅଛି
0: ନନା କଣ କହୁଥିଲି କି ଏ ନଡ଼ିଆଟା ନିଅ ସେ କାଳିଆ ଠାକୁରକୁ ଦେଇଦବ କିନ୍ତୁ ଗୋଟିଏ କଥା ନନା ମନେ ରଖିଥିବ ଆପଣଙ୍କ ଭୋଗରାଗ ସବୁ ସାରିବେ ତାପରେ ମୋ ନଡ଼ିଆଟାକୁ ନେଇ ସେ ଗରୁଡ ସ୍ତମ୍ଭ ପାଖରେ ଟିକେ ଯାଚି ଦେବେ କହିବେ ସେ ବାଲିଗ୍ରାମରୁ ଦାସିଆ ଦେଇଛି ଯଦି ହାତ ବଢେଇକି ନେଲା ତ ଦେବେ ନହେଲେ ନାଇଁ ମୋ ନଡ଼ିଆ ଆଣି ମତେ ଫେରିଦେବେ ବୁଝିଲେ ତ ନନା
1: ହଉ ହଉ ହଉ ମୁଁ ଆସୁଛି ରେ ଦାସିଆ ଆସୁଛି ଆସୁଛି

0: ରେ ଏଠି ବେତ ମାଡ଼ ଖାଇଲେ କଉଡ଼ି, ଦିଅ ଦେଖିଲେ କଉଡ଼ି, ଭୋଗ ଅର୍ପଣ କଲେ କଉଡ଼ି, ମୋ ପାଖରେ ତ ଆଉ କଉଡ଼ି ନାହିଁ, ଅଛି ଖାଲି ଶ୍ରୀଫଳ।
1: ଓ ମାଲିକ, ଏଇନେ ମନା କରୁଥିଲ କିଛି ନାହିଁ, ୟାପ ଶ୍ରୀଫଳଟା ଆଇଲା କୁଆଡୁ, କ ଗଛରୁ ପଡିଲା, ଜଗା ପାଖେ କପଟ।
0: ହେ ଜଗନ୍ନାଥ, ତୁ ତ ଭକ୍ତର ଇଚ୍ଛା ପୂର୍ଣ୍ଣ କର ପ୍ରଭୁ, ଭକ୍ତର ଇଚ୍ଛା ପୂର୍ଣ୍ଣ କର, ତୁ ତ ହଉଛୁ ପତିତ ପାବନ। ହେ ପ୍ରଭୁ, ଦାସିଆର ନଡ଼ିଆ ତତେ ଲାଗିଲା ପ୍ରଭୁ, ତତେ ଲାଗିଲା।
1: ଅୟ ମାଲିକ, ହାତଟା ଖୋଲିକି ଜଗାକୁ କଣ ମାଗୁଛ?
0: ନଡ଼ିଆ, ଦାସିଆ, ଦାସିଆ ନଡ଼ିଆ ନେଇଗଲ ପ୍ରଭୁ, ନେଇଗଲ। ତୁମେ ଭକ୍ତର ଭଗବାନ ପ୍ରଭୁ, ତୁମେ ବ୍ରହ୍ମା, ତୁମେ ବିଷ୍ଣୁ, ଆଉ ତୁମେ ହିଁ ମହେଶ୍ୱର ପ୍ରଭୁ, ତୁମେ ହିଁ ମହେଶ୍ୱର। ଆଉ ଭକତକୁ ଉତ୍ତାରିବା ପାଇଁ

0: ଫୁଲ, ଏ ଫୁଲ ଜାଣିଲୁ ଜଗୁନନା ବୋଧେ ଆମକୁ ଠକି ଦେଲା ଲୋ।
1: ନାଇ ମ, ସେ ଆସିନାହାନ୍ତି ନା କଣ, ଆସନ୍ତୁ ଆଗେ।
0: ନାଇ ଲୋ, ମୁଁ କିନ୍ତୁ ତାକୁ ପଚାରିବି, ସେ କିଛି ଦେଇନାହିଁ ବୋଲି। ମୁଁ ତାକୁ ଗୋଟେ ନଡ଼ିଆ ଦେଇଥିଲି ବୋଲି ସେ ନେଇଛି ନା ଫେରେଇ ଦେଇଛି। ତୁ ରହ ଫୁଲ, ମୁଁ ଟିକେ ଆସେ।
1: ଆରେ ଶୁଣ, ଆରେ କୁଆଡେ ଯାଉଛ ତମେ?
2: ଏ ଆମ୍ବ ଆମ୍ବ ଆମ୍ବ ଆମ୍ବ ମିଠା ଆମ୍ବ ଆମ୍ବ ଆମ୍ବ ରଖିବ ଆମ୍ବ ମିଠା ଆମ୍ବ।
3: ଆରେ ଆମ୍ବ କୋଡ଼ିରେ କେତେଟା ନଉଛୁ
0: ଭାଇ? ଏ ଆମ୍ବ ଭାରଟା କେତେ କୋଡ଼ି ନବୁ ଭାଇ?
3: ଏଇଟା ରାଶିଆ, ତୁ ଭାରଟା ଯାକ ନବୁ କଣ କରିବୁ କିରେ? ନେଇକି
0: ଜାଣିନ କି ଭାଗି ଭାଇ, ମୁଁ ୟାକୁ ନେଇକି ଜଗାକୁ ଦେବି। ସେ ମୋର ଗୋଟିଏ ନଡ଼ିଆ ନେଲାନି ନା, ମୁଁ ତାକୁ ଏ ଆମ୍ବ ଝୁଡି ତକ ଦେବି।
1: ଆରେ ସବୁ ତକ ଆମ୍ବ ନେଇ ଆସିଲ, ଆକୁ ଏବେ କଣ କରିବ?
0: ଫୁଲ, ଏ ଫୁଲ, ମୁଁ ଆସେଲୁ, ମୁଁ ସେ କାଳିଆକୁ ପଚାରିକି ଆସେ, ତାର ଆମ ଉପରେ ଏତେ କପଟ କଣ ପାଇଁ ଲୋ? କଣ ପାଇଁ?
1: ତା ମାନେ ତମେ କଣ ଏବେ ପୁରୀ ଯିବ?
0: ହଁ ଲୋ ଫୁଲ, ଆଉ ଏ ଆମ୍ବ ମୁଁ କାହା ଲାଗି ଆଣିଛେ କି? ଏ ତ କାଳିଆ ଲାଗି ଆଣିଛି। ମୁଁ ଆସୁଛି ଲୋ ଫୁଲ, ମୁଁ ଆସୁଛି।
1: ଶୁଣ, ଆରେ ମୋ କଥା ଟିକେ ଶୁଣ। ହେ ପ୍ରଭୁ।

0: ମାଲିକ ଦେଖ ଦେଖ କିଏ ଗୋଟେ ଆମ୍ବ ବାର ନେଇକି ଆସି ନା କଳ।
1: ହେ ପ୍ରଭୁ ଜଗନ୍ନାଥ କଳା ଠାକୁର, ମୁଁ ଆଜି ତୋ ଭକ୍ତଟିଏ ହେଇ ତୋ ଲାଗି ଆମ୍ବ ନେଇକି ଆସିଛି। ମୋର ବିଶ୍ୱାସ ତୁ ଏ ଆମ୍ବକୁ ନିଶ୍ଚୟ ନବୁ ରେ କାଳିଆ, ନିଶ୍ଚୟ ନବୁ।
0: କୋଉଠୁ ଆଇଲ ମାଲିକ, ଆମ୍ବ ଆଣି କଣ ଜଗାକୁ ଯାଚୁଛ?
2: ଅୟ ନନା, ତାକୁ ଛାଡ, ସିଏ ପା ଆମ ଲୋକ। ଏ ବାବୁ କୋଉଠୁ ଆଇଲ?
1: ଦେଖ ନନା, ଏ ଆମ୍ବ ନା ତମର ନା ତାଙ୍କର, ଏ ଆମ୍ବ ହଉଛି କାଳିଆର, ମୁଁ ତା ଲାଗି ଆଣିଛି। ନେ ରେ କାଳିଆ ନେ, ତୋ ଲାଗି ନେ ରେ କାଳିଆ ନେ, ତୋ ଚିଜକୁ ତୁ ନେ।
3: ଆରେ ଏ ଆମ୍ବ ଗୁଡା କୁଆଡେ ଗଲା?
0: ଝୁଡି କଣ ଫାଙ୍କା, ଆମ୍ବ ଗୁଡା କଣ ଉଡିଗଲା ନା କଣ?
4: ଦେଖିବା ଆସ, କାଳିଆ ସିଂହାସନ ପାଖରେ କଣ ଖାଲି ଆମ୍ବ ଚୋପା ଆଉ ଟାକୁଆ?
3: କଣ କହିଲୁ? ଏ ତ କେବେ ଘଟିନି, ସିଂହାସନ ପାଖରେ ଟାକୁଆ। ହେ ଧନ୍ୟ ତୁ ଦାସିଆ, ଧନ୍ୟ ତୋର ଭକ୍ତି, ଧନ୍ୟ ରେ ତୁ ଦାସିଆ, ଧନ୍ୟ ତୋର ଭକ୍ତି।
0: ଆରେ ହରେ, ଆରେ ହରେ ଦାସିଆ, ଧନ୍ୟ ତୋ ଭକ୍ତି ଆଉ ଧନ୍ୟ ତୁ,
3: ଧନ୍ୟ ତୁ ରେ ଦାସିଆ, ଧନ୍ୟ ତୁ।

0: ଫୁଲ ଏ ଫୁଲ
1: ଆରେ ତମେ କେତେବେଳେ ଆସିଲ
0: ଜାଣିଲୁ ନା ଲୋ ଫୁଲ କାଳିଆ କାଳିଆ ମୋ ପାଖରୁ ଆଜି ଆମ୍ବ ନେଇଛି
1: ସତରେ କଣ କହୁଛ ତମେ କାଳିଆ ପୁଣି ତମ ହାତରୁ ଆମ୍ବ ନେଇଗଲା
0: ଏଇ ଦେଖୁନୁ ସେଇଥିପାଇଁ ମତେ ସେମାନେ ସେଠି ଖାଇବାକୁ ଦେଲେ କୋଷେ ଦୂରରେ ଆଣି ମତେ ଛାଡିକି ଗଲେ ଆଉ ତା ସାଥିରେ ଏଇ ଦେଖ କଣ ଦେଇଛନ୍ତି ଦେଖ
2: ତାସିଆ ତାସିଆ ଫୁଲକୁ ପଚାରେ ମୁଁ ତତେ ତିନି ଦିନ ହବ ଖୋଜୁଛି ଜାଣିଛୁ ଜାଣିଛୁ ରେ ତାସିଆ ଜଗନ୍ନାଥ ମହାପ୍ରଭୁ ତୋ ନଡ଼ିଆଟା ମୋ ହାତରୁ ନେଇଗଲେ ରେ ତୁ ଧନ୍ୟ ରେ ତାସିଆ ତୁ ଧନ୍ୟ
0: ଏ ନନା ଏଇ କଥା ମୁଁ ପରା ଆମ୍ବ ଭାର ନେଇଥିଲି ଆଉ ଜାଣିଛ ନନା ମୋ କାଳିଆ ମୋ ଆମ୍ବ ଭାର ବି ମୋ ହାତରୁ ନେଇଛି
2: ସତ କହୁଛୁ ଦାସିଆ
0: ଆରେ ଯଦି ବିଶ୍ୱାସ ନ ହଉଛି ଏଇ ମହାପ୍ରସାଦ ଦେଖ ସେମାନେ ମତେ ଦେଇଛନ୍ତି ଆଲୋ ଏ ଫୁଲ ଆରେ ନନାକୁ ତ ମହାପ୍ରସାଦ ଟିକେ ଦେ
2: ମହାପ୍ରସାଦ ଆଣିଛୁ ସତରେ ତୁ ଏ ବାଲିଗ୍ରାମ ପାଇଁ ଅଭିନବ ଦାସିଆ ରେ ତୁ ଏ ବାଲିଗ୍ରାମ ପାଇଁ ଅଭିନବ ଦାସିଆ ତାଙ୍କୁ ସିନା ତୋ ନଡ଼ିଆଟା ବଢିଆ ହେଲେ ତାଙ୍କ ମହାପ୍ରସାଦ ପରା ସାରା ବିଶ୍ୱକୁ ବଢିଆ ତୁ ଧନ୍ୟ ରେ ଦାସିଆ ତୁ ଧନ୍ୟ

0: ଶ୍ରୋତା ବନ୍ଧୁ, ଶୁଣୁଥିଲେ ନାଟକ ଭକ୍ତ ଦାସିଆ। ରଚନା କରିଥିଲେ ସନ୍ତୋଷ କୁମାର ସାହୁ। ବ୍ୟବସ୍ଥାପନାରେ ଥିଲେ ଜଗନ୍ନାଥ ବିଶ୍ୱାଳ ଏବଂ ବିଭିନ୍ନ ଭୂମିକାରେ ଥିଲେ ମୃତ୍ୟୁଞ୍ଜୟ, ବିରଜା, ସୁମନ, ଲିପ୍ସିତା, ସୁଚିସ୍ମିତା ଓ ସଂଗ୍ରାମ।
1: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ଏଇଠି ସାରିବାକୁ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଚିଠି ଓ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ 753001।
0: ଏବଂ ଆମର ମେଲ୍ ଆଇଡିଟି ହେଉଛି yv.aircitc@gmail.com।
1: ଆଜିର ଆଇନା ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କର ସାଥୀ ଦୀପ୍ତିରଞ୍ଜନ,
0: ଆଉ ମୁଁ ସ୍ୱାତି।
1: ରହୁଛୁ,
0: ନମସ୍କାର।

0: ଯୁବବାଣୀ ଶେଷ ହେଲା।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଏଥର ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ପ୍ରଶିକ୍ଷଣ ମଧ୍ୟରେ ଶୁଣିପାରିବେ ସନ୍ଧ୍ୟା 6:02 ବନସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ସୁରେନ୍ଦ୍ର କୁମାର ସୋରେନ୍ ଏବଂ ସାଥୀ। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରହିଛି। ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀର କଟକ କେନ୍ଦ୍ରରୁ। ଆଲବମ୍ ଗୀତ ରହିଛି 7:00। ଆମ ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ 7:30। ଆଜି ଏଥିରେ ବିଷୟ ରହିଛି ଉନ୍ନତ ପ୍ରଣାଳୀରେ ଧାନ ଚାଷ। ଆଲୋଚନା କରିବେ ଚିନ୍ତାମଣି ପ୍ରଧାନ। ପାଲା ଶୁଣିପାରିବେ 8:15। ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ। ଏଥିଲା ଶ୍ରୋତାବନ୍ଧୁ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ, ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:02। ଏଥର ଶୁଣନ୍ତୁ ବନସୁରଭି କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ସୁରେନ୍ଦ୍ର ସୋରେନ୍ ଏବଂ ସାଥୀ କଳାକାର।

ଶୁଣୁଥିଲେ ବନସ୍ୱର ବି କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ହେଉଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର ଦୁଇଥର ପାଇଛି, 94-95 ସହିତ 95-96 ଲଗାତାର ଦୁଇଥର ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟିଏ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟିଏ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି, କେବଳ ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟିଏ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ, ନିରାପଦ, ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରି ଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ମଧ୍ୟରେ ଭାରତରେ ବନ୍ଦ କରି ଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନା ସମାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହେବନି ସମ୍ପୂର୍ଣ୍ଣ ରୂପେ ନଜର ରଖାହେଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାହେଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତା'ର ମନିଟରିଂ କରାଯିବ।
0: ପୁରୀଠାରେ ତିନି ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ସଂଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ITI ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ITI ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର। ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ITI ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆକାଶବାଣୀ କଟକ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
3: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ। ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜୀ କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24 ଅରବିଶିଷ୍ଟ ଅଶୋକ ଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଲମ୍ବ ଏବଂ 8 ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ଅଗଷ୍ଟ 15 ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ଅଗଷ୍ଟ 15 ସକାଳ 5:30 ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠାନ ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖ ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
4: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:00 ହେବାକୁ ଯାଉଛି। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରାରମ୍ଭରେ ଗୀତଟିକୁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ

0: ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ ଦୁଇଥରରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
1: चर्चा के लिए पूरी तरह से तैयार है और हमने पहले दिन से कहा है। मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା 6 ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସ୍କୋପଜେ ସହର ସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକ୍କିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକ୍କିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଜଣ ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟର

0: ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଏହି ଯୁଦ୍ଧପୋତ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡ଼ଠାରେ ନିର୍ମିତ ଏହି ଜାହାଜରେ 80% ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ବର୍ଷ ମଧ୍ୟରେ ଦେଶରେ 50 ଓଟିଟି ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ। ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟିଏ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟିଏ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟିଏ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
2: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
4: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
2: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର

0: ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡ଼ି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି,
1: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା। ତେଣୁ ଏଇ ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ।
0: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି। କେନ୍ଦ୍ର ସରକାରଙ୍କର 12 ବର୍ଷର ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ବର୍ଷର ରାଜ୍ୟ ସରକାରଙ୍କର ବିକାଶଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବା ବେଳେ 12,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
2: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ି ରାତି 7:30। ଏଥର ଶୁଣନ୍ତୁ କୃଷିଜୀବୀ ବନ୍ଧୁମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ହ୍ୟାଲୋ,
3: ପ୍ରିୟ ଟିପି ଏନ୍ଓଡିଏଲ୍ ବିଜୁଳି ଉପଭୋକ୍ତା, ଆପଣ ଜାଣନ୍ତି କି ଏବେ 25 ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି? ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାତ୍ର 1,875 ଟଙ୍କା ଦେଇ, ଆଜ୍ଞା ହଁ, ମାତ୍ର 1,875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5,000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800345678 କିମ୍ବା 1912 ଯୋଗାଯୋଗ କରନ୍ତୁ।
4: ଜେଜେ, ଏଇଟା କୋଉ ପ୍ଲାଣ୍ଟ?
5: ଟାଞ୍ଜେରିନ, ବହୁତ ମିଠା, ଭାଙ୍ଗିବନି ହେଲା। ଫ୍ରି ଫରେନ୍ ଟ୍ରିପ୍, କ୍ଲିକ୍ ଅନ୍ ଦ ଲିଙ୍କ୍, ଏବେ କରୁଛି।
4: ଜେଜେ ରୁହ, ଲିଙ୍କରେ କ୍ଲିକ୍ କର ନାହିଁ।
5: କାହିଁକି?
4: ଏଇଟା SMS ସ୍କାମ୍, କ୍ଲିକ୍ କରିବ ତ ତୁମର ବ୍ୟାଙ୍କ ଡିଟେଲ୍ସ ହେବ ଚୋରି।
5: ଓହ, ଥ୍ୟାଙ୍କ୍ସ ଗପୁ, ବଞ୍ଚେଇ ଦେଲୁ। ଏଇ ନେ ତୋର ବୁଦ୍ଧିମତାର ଫଳ।
4: RBI କହେ ସ୍ମାର୍ଟ ବନ କୁଲ ରୁହ।
6: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
7: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
8: ମାମା, କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
6: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
8: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ, ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
7: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
8: ହଁ ମାମା, ସଞ୍ଚୟ ବି ସୁବିଧା ବି।
6: ଆସୁନ, 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
9: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
10: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
11: ସୁନା ରୂପା ହୀରା ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
10: କନକ ଜୁଏଲାରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
12: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆମର କୋଉ 4 ଗୁଣୀରୁ 5 ଗୁଣୀ ଅମଳ ହଉଥିଲା, କିନ୍ତୁ ସେତେବେଳେ ସାର ଔଷଧର ଏତେ ପ୍ରୟୋଗ ନଥିଲା। ଆମର ଖତ ମାଟି ଦିଆଯାଏ ଜମିରେ, ଆଉ ତା ସହିତ ଖରାଦିନେ ପୋଖରୀରୁ ପଙ୍କ କାଢିକିରି ପୋଖରୀ ହୁଡ଼ାରେ ପକାଯାଏ, ପକାଗଲା ଶୁଖିବା ସାରିଲା ପରେ ଶଗଡ଼ରେ ରଦା ହେଇକିରି ଜମିରେ ଦିଆଯାଉଥିଲା। ଏଇ ପ୍ରକାର ଚାଷ ଆମେ କରୁଥିଲୁ, କିନ୍ତୁ ସମୟର ପରିବର୍ତ୍ତନ ଘଟିଛି। ଆପଣଙ୍କ ପ୍ରଶ୍ନ ଅଛି ଯେ କୋଉ କିସମ ବର୍ତ୍ତମାନ ଧାନ ଚାଷ କରାଯାଉଛି। ବର୍ତ୍ତମାନେ ଆମର ଗୋଟେ ଚାଷ ହଉଛି ଲଲାଟ, ସମ୍ପକ, ଆଉ SS4, ପାରିଜାତ, ଆଉ 1890, ଏମିତି ପ୍ରକାର ବିଭିନ୍ନ ଧାନ ଚାଷ କରାଯାଉଛି। ଆଉ ବିଶେଷ ଭାବରେ ଏ ଚାଷର ଦିବସନ ବା ଧାନର ଫଳିବାର ସମୟ ସୀମା 130-155 ଦିନ ମଧ୍ୟରେ ହଉଛି। ବର୍ତ୍ତମାନ ଯାହା କରାଯାଉଛି ସେଗୁଡା ହାଇବ୍ରିଡ, ତା ପୂର୍ବରୁ ଥିଲା ଯୋଉ ଧାନ ତା ଥିଲା ହଉଛି ଆମର ଦେଶୀ ଧାନ, ଆମର ବଉଳା ଧାନ ଥିଲେ। କଥାରେ କହନ୍ତି ଧାନ ଜାତିରେ ବଉଳା, ବନ୍ଧୁ ଜାକରେ ମଉଳା। ତାପରେ ବର୍ତ୍ତମାନେ ଗୋଟିଏ ଧାନ କେବଳ ଚାଷ କରାଯାଉଛି, ମୁଁ ନିଜେ କରୁଛି, ଚିନକାମିନି ଧାନ, ଯାହାର ରେଟ ବର୍ତ୍ତମାନ ଅଧିକା ଅଛି। ତେଣୁ ସେଇ ଦେଶୀ ଧାନ ଚାଷ କରାଯାଉଛି। ମୁଁ ଯୋଉ ଧାନ କହିଲେ ଆପଣ SS4, ଚମ୍ପକ, ପାରିଜାତ, ଲଲାଟ, ଏଇସବୁ ଧାନ ଯୋଉଟା ହଉଛି, ବା 1590, 1018, ଏଇସବୁ ଧାନ ବର୍ତ୍ତମାନ ଚାଷ କରାଯାଉଛି।
1: ତ ଭାଇ, ସେତେବେଳେ ଯୋଉ ଦେଶୀ ଧାନ ଚାଷ ହଉଥିଲା ସେଇ ବିହନ ସବୁ ବର୍ତ୍ତମାନ ଉନ୍ନତ ପ୍ରଣାଳୀରେ ଯଦି ଆମେ ଚାଷ କରିବା ତାହେଲେ ଠିକ ଅମଳ ପାଇପାରିବା ନା ନାହିଁ? କାହିଁକି ନା ଅନେକ ଚାଷୀ ଭାଇଙ୍କ ଠୁ ଆମେ ଶୁଣୁ ଯେ ଦେଶୀ ଧାନ ଅପେକ୍ଷା ହାଇବ୍ରିଡ ଧାନରେ ଅମଳ ବେଶୀ।
0: ନାଇଁ, ପାଇପାରିବା ନାହିଁ, ମୁଁ ଜଣେ ଚାଷୀ ହିସାବରେ ମାନେ ଗର୍ବ କରି କହେ। ବର୍ତ୍ତମାନ ଯୋଉ ଧାନ ଚାଷ କରାଯାଉଛି ଯୋଉ କିସମ ଅଛି, ସେତେବେଳେ ଯୋଉ ଧାନର କିସମ ଥିଲା, ବର୍ତ୍ତମାନ ଯୋଉଭଳି ଭାବରେ ସାର ଔଷଧ ବା ଡୋଜ୍ ଦିଆଯାଉଛି, ସେଇଭଳି ଭାବରେ ଯଦି ଆମେ ସେ ଧାନକୁ ଚାଷ କରିବା ଆମେ ଗୁଣ୍ଠ ପ୍ରତି ଗୋଟେ ଗଉଣୀ ଧାନ ପାଇପାରିବାନି। କାହିଁକି ନା ଶୁଣନ୍ତୁ, ସେତେବେଳେ ଧାନ ବହୁତ ବଢୁଥିଲା, ବୁଝିଲେ କି? ଯଦି ଆମେ ସେତିକି ସାର ଔଷଧ ଦବା, ସେ ଧାନଟା ଯେତେବେଳେ ଥୋଡ଼ ବାହାରିବ ବା ଯେତେବେଳେ ଫଳିବା ଉପଯୁକ୍ତ ହବ, ସେ ଧାନଟା ସବୁ ସାମାନ୍ୟ ପବନରେ ପଡିଯିବ, ସବୁ ଯାକ କଣ୍ଠା ହେଇଯିବ। ସେତେବେଳେ ସାରର କୌଣସି ନଥିଲା, ଖତ ଏବଂ ଗାଡିଆର ପଙ୍କ ଦୁଇଟି ଜିନିଷକୁ ନେଇ କରାଯାଉଥିଲା। କିନ୍ତୁ ସେଇ ଧାନକୁ ବର୍ତ୍ତମାନ ଅବସ୍ଥା ଚାଷ କରାଯାଏ, କିନ୍ତୁ ସେତେ ପରିମାଣରେ ଆମେ ସକ୍ସେସ ହବୁ ନାହିଁ ବୋଲି ମୁଁ ନିଜସ୍ୱ ଅନୁଭବ କରୁଥିବା ଓ ମୋର ମତ।
1: ଆଜ୍ଞା, ତ ଭାଇ, ସେତେବେଳେ ଆମେ ଦେଶୀ ଖତ ପ୍ରୟୋଗ କରିକି ଚାଷ କରୁଥିଲେ, ବର୍ତ୍ତମାନ ରାସାୟନିକ ସାର ସବୁ ପ୍ରୟୋଗ କରାଯାଉଛି। ତ ଏଇ ରାସାୟନିକ ସାର ଦବା ଦ୍ୱାରା ଆମେ ଭଲରେ ଜାଣୁଛନ୍ତି ଯେ ମାଟିର ଉର୍ବରତା ଧୀରେ ଧୀରେ କମି କମି ଯାଉଛି।
0: ଆଜ୍ଞା,
1: ତ ସେଇ ଦେଶୀ ଖତକୁ ବର୍ତ୍ତମାନ ଯଦି ବ୍ୟବହାର କରାଯାଏ, ଯଦିଓ ସାଙ୍ଗେ ସାଙ୍ଗେ ସେଇଟା ଆମକୁ ରେଜଲ୍ଟ ନ ଦବ, କିନ୍ତୁ ଧୀରେ ଧୀରେ ମାଟିର ଉର୍ବର କ୍ଷମତା ବଢିବ, ଆଉ ବଢିବା ଦ୍ୱାରା ପୁଣି ଯଦି ଦେଶୀ ଧାନକୁ ଚାଷ କରାଯାଏ ତାହେଲେ ସେ ଆଗ ଭଳି ଅମଳ ଆମେ ପାଇପାରିବା ନା ପାଇପାରିବାନି?
0: ହଁ, ନିଶ୍ଚିନ୍ତ ପାଇପାରିବା। ଏବେ ମୁଁ ଗୋଟେ ଟ୍ରେନିଂ ନଉଛି ସବୁ ସାର ପ୍ରୟୋଗ କରିବା। ଆମର ଟ୍ରେନିଂ ର ମୁଖ୍ୟ ଅଂଶ ଅଛି ଆମେ ଦେଖିବା, ମୋର 5 ଏକର ଜମି, ସେ ମତେ ପ୍ରଥମ ଥର ପାଇଁ ଟ୍ରାଏଲ କରୁଛନ୍ତି, ଆପଣ 10 କୁଇଣ୍ଟାଲ 20 କୁଇଣ୍ଟାଲ ଚାଷ କରନ୍ତୁ ପ୍ରଥମ ବର୍ଷ, ବିନା ସାର ଔଷଧରେ ଚାଷ କରନ୍ତୁ, ସବୁଜ ତାଙ୍କର ଅଛି ସିଷ୍ଟମେଟିକାଲ ଦେଖିବେ। ପ୍ରଥମ ବର୍ଷ ଆପଣ ଯଦି ଫେଲର ନହେବେ, ଏତେ ହାଇବ୍ରିଡ ଧାନ ତୁଳନାରେ କମ୍ ପାଇବେ, କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ଆପଣ ସେମ୍ କ୍ୱାଲିଟି ପାଇପାରିବେ। ଯଦି ଦେଶୀ ଧାନକୁ ସେଇ ପ୍ରଣାଳୀରେ ଚାଷ କରାଯାଏ, ନିଶ୍ଚିନ୍ତ ଆମେ ସକ୍ସେସ ହେଇପାରିବା ବୋଲି ମୋର ଆଶା। ଆପଣଙ୍କ ଗୋଟେ ପ୍ରଶ୍ନ ଥିଲା ଯେ ଏହାଦ୍ୱାରା ଜମିର ଉର୍ବରତା କମୁଛି, ଉର୍ବରତା କମିଲେ କଣ ହଉଛି? ଦେଖନ୍ତୁ, ଆମେ ଯୋଉ ଗୁଣ୍ଠ ପ୍ରତି ଦଉଥିଲୁ ଗୁମର 1 କିଲୋ 500 ଗ୍ରାମ ଦଉଥିଲେ ୟୁରିଆ, ବା DAP 1 କିଲୋ 500 ଗ୍ରାମ ଫାଷ୍ଟ ଦଉଥିଲୁ ରୁଆରେ, ତାହେଲେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପରିବର୍ତ୍ତନ ଘଟିକି ବର୍ତ୍ତମାନ ସମୟରେ ଆମେ ଗୁଣ୍ଠ ପ୍ରତି 4 କିଲୋଗ୍ରାମ ଗୁମର ସାର, 2 କିଲୋଗ୍ରାମ ୟୁରିଆ ସାର ପ୍ରଥମ ଡୋଜ୍ ଦିଆଯାଉଛି। ତାର 3 ଟାଇମ୍ସ ଦିଆଯିବ, ପ୍ରଥମ ଧାନ ରୁଇଲାର 15-20 ଦିନ ଭିତରେ ହଉ, କିମ୍ବା ଧାନ ରୁଇବା ସମୟରେ ହଉ, ଦୁଇ ପ୍ରକାର ମାନେ ସାର ଦିଆଯାଇପାରେ। ଆପଣ କାଦୁଅରେ ଦେଇପାରିବେ ନା ଧାନ ରୁଇବାର 10-15 ଦିନ ଭିତରେ ଦେଇପାରିବେ, ଯୋଉ ଏଇ ଡୋଜ୍ଟା। ତାର ମଝିରେ ଦେବେ ଆପଣଙ୍କର 150 ଦିନ ରହୁଛି ଆମର ଚାଷ ଧାନ ଦିଅସନ୍, 150 ଦିନ ଆମେ 3 ଥର ଦେଇପାରିବା, ନଚେତ 2 ଥର, ଧାନର ସ୍ଥିତି ଦେଖି କେମିତି ଅଛି, ଧାନ ସ୍ଥିତି ଦେଖି କମ୍ପଲସରି 2 ଥର, ନଚେତ 3 ଥର। ଆମେ କେତେ ଦଉଥିଲେ ପ୍ରଥମେ କିଲୋ, ତାପରେ ଦେଲେ 4 କିଲୋ, ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆମର ବଢିବ। ତେଣୁ ଜମିର ଉର୍ବରତା କମିବା ଦ୍ୱାରା ଆମର ସାର ପ୍ରୟୋଗଟା ଅଧିକ ହେଲା, ନିଶ୍ଚିନ୍ତ ତେଣୁ ଉର୍ବରତା 100% କମିବ। ଏହା କମିବା ଦ୍ୱାରା କଣ ହଉଛି ନା ଆମ ଶରୀର ପ୍ରତି କ୍ଷତି ହଉଛି, ପରିବେଶ ପ୍ରତି କ୍ଷତି ହଉଛି, ଆଉ

0: ତାହାର ଯୋଉ ଜଳକର ଜୀବମାନଙ୍କ ପ୍ରତି ମଧ୍ୟ କ୍ଷତି ହଉଛି। ଜିଆ ହଉଛି କୃଷକର ବନ୍ଧୁ, ଆମେ ଗୋଟେ ଯୋଉ ପାଇପାରୁ ନାହିଁ ଆଉ ଆମେ ଦେଖିବାକୁ ପାଉନାହିଁ।
1: ଆଜ୍ଞା ଆଜ୍ଞା, ତାପରେ ଆମେ ଜାଣୁଛନ୍ତି ଯେ ଆମେ ନିଜର କ୍ଷତି ହିଁ କରୁଛନ୍ତି, କାରଣ ଚାଷୀ ଭାଇଟିଏ ଯିଏ ଧାନ କରୁଛି ହାଇବ୍ରିଡ ଧାନ, ଲାଭ ଅଧିକ ଆଶାରେ ଯଦିଓ କରୁଛି, କିନ୍ତୁ ସେଇ ଖାଦ୍ୟକୁ ତ ସିଏ ବି ଖାଉଛି ନା।
0: ଏଠି ଟିକେ ଆମେ ପୁଣି ପଛକୁ ଫେରିବା, ମାଦକ ଦ୍ରବ୍ୟ ଉପରେ ଲେଖାଥିବ ଏହିପରି ଶରୀର ପ୍ରତି କ୍ଷତିକାରକ, ମଣିଷ ଜାଣିକିରି କରେ। ବର୍ତ୍ତମାନ କରୁଛି ନା ବ୍ୟସ୍ତବହୁଳ ଜୀବନ ବା ବ୍ୟୟବହୁଳ ଜୀବନ, ଏଇ ବ୍ୟୟବହୁଳ ବା ବ୍ୟସ୍ତବହୁଳ ଜୀବନକୁ ନେଇ ଆମେ ନିଜର ସ୍ଥିତି ରଖିବା ପାଇଁ ଆଗେଇବା ପାଇଁ ତାହା କରୁଛି, କିନ୍ତୁ ଆଗେଇବା ପଛରେ ଅଧପତନର ଅଛି ବୋଲି ସେ ଜାଣିପାରୁନି। ଆମେ ଧାନ ପାଇପାରୁଛେ, ଯେତେବେଳେ କୁଣ୍ଠ ପ୍ରତି ମୁଁ 4 ଗୁଣି ଦେଶୀ ଧାନ ଅମଳ କରୁଥିଲି ସୁସ୍ଥ ରହୁଥିଲି, ସେଇ ମୁଖ୍ୟ ଜମିରେ ବର୍ତ୍ତମାନ 20 ରୁ 25 ଗୁଣି ଧାନ ଅମଳ କରୁଛି, ଅଧିକ ଅମଳ କରୁଛି, କିନ୍ତୁ ଜୀବନ ପ୍ରତି ବିପଦ ଅଛି।
1: ଆଜ୍ଞା,
0: ସେତେବେଳେ ଆମର ଯୋଉ ପନିପରିବା ଯାହା ହଉ ଯେତେ ସ୍ୱାଦ ଲାଗୁଥିଲା ବର୍ତ୍ତମାନ ତାହା ନାହିଁ, କାହିଁକି କୋଉଠୁ ହଜିଲା, ଏଇ ଆମର ଜୈବିକ ସାର ନଦବା ଦ୍ଵାରା ଆଜି ଏଇ ଦଶା ଆମେ ଭୋଗୁଛୁ।
1: ଆଜ୍ଞା, ଯଦି ଆମର ପ୍ରତ୍ୟେକ ଚାଷୀ ଭାଇ ଏଇ କଥାଟା ବୁଝିବେ, ତାହେଲେ ନିଶ୍ଚିନ୍ତ ଭାବରେ ସେ ଦେଶୀ ଖତ ସାରକୁ ଜମିରେ ବ୍ୟବହାର କରିବେ, ଦେଶୀ ବିହନକୁ ବ୍ୟବହାର କରିବେ, ନିଜେ ସୁସ୍ଥ ରହିବେ, ଆମମାନଙ୍କୁ ବି ସୁସ୍ଥ ରଖିବେ।
0: ଶ୍ରୋତାମାନଙ୍କୁ ମୁଁ କହିବାକୁ ଅନୁରୋଧ କରେ ଯେ କି ମଣିଷର ଜୀବନ ହଉଛି ଶ୍ରେଷ୍ଠ ଜୀବନ, ଜୀବନ ହଉଛି ସବୁଠାରୁ ମୂଲ୍ୟବାନ। ଆପଣ ଅର୍ଥ ପଛରେ ଦୌଡ଼ିବା ପୂର୍ବରୁ ନିଜକୁ ଦେଖନ୍ତୁ, ଅଧିକା ଅମଳ କରିବା ପାଇଁ ନିଜ ଜୀବନକୁ ଦେଖନ୍ତୁ, ଯଦି ସିଏ ଅନୁଭବ କରିବ ମାନସିକ ସ୍ତରରେ ତାହେଲେ ଏ ସମାଜ ପାଇଁ ସେ ନିଶ୍ଚିନ୍ତ କିଛି ପରିବର୍ତ୍ତନ କରିପାରିବ, ସମାଜର ପ୍ରଦୂଷଣ ରୋକିପାରିବ, ସବୁକିଛି ଏ କୃଷକ ମଧ୍ୟ କରିପାରିବ।
1: ଆଜ୍ଞା, ତେବେ ଏବେ ଆମେ ଚାଷ ଉପରକୁ ଯିବା, ଯେହେତୁ ଆପଣ ଏବେ ହାଇବ୍ରିଡ୍ ଧାନ ବିଭିନ୍ନ କିସମର କରୁଛନ୍ତି, ତ କେବେଠୁ ଆପଣଙ୍କର ଧାନ ରୁଆ କରିଛନ୍ତି ବା ଧାନ ବୁଣିଛନ୍ତି, ଆଉ ବର୍ତ୍ତମାନ ଧାନ କୋଉଭଳିଆ କଣ ସ୍ଥିତିରେ ଅଛି?
0: ବର୍ତ୍ତମାନ ଜୁଲାଇ ମାସ ଚାଲିଛି, June 25ରୁ ପ୍ରଥମେ ଆମ ଖରୁଡ଼ି ବିହନ ଯୋଉଟାକି ତଳି ପଡିଯାଇଛି ସେଟା 15 ଡେଜ୍ ହେଇଗଲାଣି, ଆଉ 10 ଡେଜ୍ ଭିତରେ ହେଲେ ଆମେ ସମ୍ପୂର୍ଣ୍ଣ ରୁଆ ଆରମ୍ଭ କରିବୁ। ଏବର୍ଷ ଜଳବାୟୁ ଠିକ ଅଛି, ପ୍ରଥମେ ବର୍ଷା ବି ପ୍ରଚୁର ପରିମାଣ ହେଇଛି, ତା ସହିତ ଆମର 2 ପ୍ରକାର ଯାଇକି ତଳି ପକାଉଥାଉ, ବର୍ତ୍ତମାନ ବତୁରି ତଳି ପଡୁଛି। ଆମର କଣ ନା ସିଷ୍ଟମେଟିକାଲ କରିବା, ଆଗ ପଛେ ତଳି ପକେଇଲେ କଣ ହବ ନା ଧୀରେ ଧୀରେ ଆଗ ଯୋଉ ତଳି ପଡିବ ସେଟା ଉଠିବ, ତାପରେ ଆସ୍ତେ ଆସ୍ତେ ଆସ୍ତେ ତା ପଛକୁ ଲାଗିବ। ଏଇ ପ୍ରକାର ଚାଷ ବର୍ତ୍ତମାନ ଆମେ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବା ଚାଷ ଏ ବର୍ଷ ଭଲ ହବ ବୋଲି ମୁଁ ପ୍ରସ୍ତୁତ ରହିଛି।
1: ଗୋଟେ ପରେ ଗୋଟେ କରିବା ଦ୍ଵାରା
0: ଆମର ଶୁଣନ୍ତୁ,
1: ଆଜ୍ଞା,
0: ଦଶା ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରେ ସେ ଭଉଣୀ। ତେଣୁ ଯଦି ଆମେ ରୀତିମତ ଠିକ ଭାବରେ ନ କରିପାରିବା, ମନେକର ଆପଣ ଏକକାଳୀନ ତଳି ପକେଇଦେଲେ, ଆପଣଙ୍କର ଏକାଦିନେ ଉରୁଇ ଦେବେ? ଉରୁଇ ପାରିବେନି। ମୋର 5 ଏକର ଜମି ଅଛି, ମୁଁ ରୁଇବାକୁ ମତେ ମାସେ କିମ୍ବା 1.5 ମାସ ସମୟ ଲାଗିବ। ସେ ଯୋଉ ମାନେ ଏକ ସମୟରେ ପଡିଥିବ, ଯୋଉ ଲାଷ୍ଟ ଧାନଟା ଉଠେ ତାର ତଳିରେ ଗଣ୍ଠି ହେଇଯିବ, ଗଣ୍ଠି ଅର୍ଥ ବୁଢା, ଯାହାଫଳରେ ଧାନ ଫଳିବ ନାହିଁ ବା ଥୋଡ଼ ବିଶେଷ ହବ ନାହିଁ, ବୁଢା ତଳି ହେଇଯାଏ। ତେଣୁ ଡ୍ୟୁରେସନ ଅନୁସାରେ ମନେକର ଆଜି ପକାଲା, 10 ଦିନ ପରେ ଆଉ ଗୋଟେ ତଳି ପକାଲା, ଇଏ ରୁଆ ସରିଗଲା ପରେ ସେ ତଳିକୁ ଆମେ ଆମ କାର୍ଯ୍ୟରେ ଲଗେଇବା, ମାନେ ଷ୍ଟେଜ ବାଇ ଷ୍ଟେଜ ଅଛି, ଏଇ ଟାଇପ୍ର କଲେ ଆମେ ନିଶ୍ଚିତ ସଫଳ ପାଇପାରିବା।
1: ଆଜ୍ଞା, ତ ରୋଇବା ପୂର୍ବରୁ ମାଟିକୁ କେମିତି ଆପଣ ବିଶୋଧନ କରନ୍ତି ବା କେମିତି କଣ କରିକି ମାଟିକୁ ପ୍ରସ୍ତୁତ କରନ୍ତି?
0: ଆମର ସାଧାରଣତଃ ବର୍ତ୍ତମାନ ରୋଟର ମାଧ୍ୟମରେ ବା ଟ୍ରାକ୍ଟର ମାଧ୍ୟମରେ ପ୍ରଥମେ 2 ଓର ଓର୍ଦ୍ଧା ପଡେ, ଏବେ ଆମର ସବୁ ପ୍ରାୟ 3 ଏକର ଜମି ଓର୍ଦ୍ଧା ପକେଇ ସାରିଲୁ, ବର୍ଷା ହେଇଛି, ତଳି ଯେତେବେଳେ ରୁଇଁଆ ଉପଯୁକ୍ତ ହବ ତାର 4-5 ଦିନ ପୂର୍ବରୁ କାଦୁଅ କରାଯାଏ। କାଦୁଅ କରିସାରିଲା ପରେ ସାର ମାରିକି ଯଦି ଆମେ ରୁଇ ପାଇଲେ ଚଳିବ, ନଚେତ ରୁଇଁଲା 15 ଦିନ ପରେ ସାର ମାରିଲେ, ମୁଁ ଆଗରୁ କହୁଥିଲି ଆପଣଙ୍କୁ, ସାର ମାରିଲେ ମଧ୍ୟ ଚଳିବ। ଏଇ ପ୍ରକାର ସିଷ୍ଟମ, ପ୍ରଥମ 2 ଓର ଓର୍ଦ୍ଧା ହୁଏ, ତାପରେ ଆମ 10 ଦିନ ପରେ କାଦୁଅ ହୁଏ। ପାଣିପାଗ ତ ଆମକୁ ହଉଛି ମାନେ ଅସ୍ତବ୍ୟସ୍ତ, ଯଦି ପାଣିପାଗର ନଦିଏ ସେଇ ଓର୍ଦ୍ଧାରେ ମଧ୍ୟ ରୁଆ ଚାଲିଯାଏ କରିଦିଆଯାଏ, କାରଣ ସମୟ ନଥାଏ ଆଉ ସମୟ ସୀମା ଗତି କରିଯାଇଥାଏ, ତେଣୁ ସେଟା ଆଉ କାଦୁଅ କରିବାକୁ 8 ଦିନ ଅପେକ୍ଷା ନଥିବ, ତାକୁ ମଧ୍ୟ ଚିନ୍ତି ରୁଆ ଯାଏ। କିନ୍ତୁ ତାର ନିୟମ ହଉଛି ଚାଷୀର, ପ୍ରଥମେ ଓର୍ଦ୍ଧା 2 ଓର ଧରାଯିବ, 8-10 ଦିନ ତାରେ ସେ ମାଟି ପଚିଗଲେ, ଘାସ ପଚିଗଲେ ଆଉ ଥରେ କାଦୁଅ କଲେ ତାର ଆଉ କିଛି ରହିବ ନାହିଁ, ସମ୍ପୂର୍ଣ୍ଣ ଭାବରେ ଭଲରେ ରୁଇ ହବ।
1: ଆପଣ ଚାଷ କରିବା ପୂର୍ବରୁ ମାଟିର ପରୀକ୍ଷା କରନ୍ତି କି ନାହିଁ?
0: ହଁ, ମାଟିର ପରୀକ୍ଷା ନିଶ୍ଚିନ୍ତ କରୁ ଆମେ ବ୍ଲକ ମାଧ୍ୟମ ଦ୍ଵାରା, ଆଉ ବିଶେଷ ଭାବରେ ଓଡ଼ିଶା କୃଷି ଓ ଶିକ୍ଷା ବୈଷୟିକ ଅନୁଷ୍ଠାନ ତରଫରୁ ମୁଁ ଜଣେ ମେମ୍ବର ଅଛି, ପ୍ରତ୍ୟେକ ସପ୍ତାହ 2-3 ଥର ଫ୍ରି କଲ୍ ଆସେ, ତେଣୁ ସେମାନଙ୍କ ତରଫରୁ ହିଣ୍ଟସ୍ ଦିଆଯାଏ, ତାଙ୍କର ଏଇ ଏଇ ପ୍ରଣାଳୀରେ ଚାଷ କଲେ ସବୁ ଜିନିଷ ମାଣ୍ଡିଆ ଠାରୁ ଧାନ ଠାରୁ ଯେକୌଣସି, ଏବଂ ଆମେ ତାକୁ ମଧ୍ୟ ଠିକ ଭାବରେ ଉପଯୁକ୍ତ କରି ତାର ଅନୁଧ୍ୟାନ କରି ଏଇ ପ୍ରକାର କେତେ

0: କେତେ ସାର ପଡିବ ବା କୁନ୍ଥ ପ୍ରତି କେତେ ସାର ପଡିବ, ବର୍ତ୍ତମାନ କୋଉ ପୋକ ଲାଗୁଛି, କାଣ୍ଡ ବିନ୍ଧା ପୋକ ଲାଗୁଛି କି ପତ୍ରପୋଡା ପୋକ ଲାଗୁଛି, ବିଭିନ୍ନ ପ୍ରକାର ଅଛି ଧାନର ଯୋଉ, ସେସବୁକୁ ଆମେ ଉପଯୁକ୍ତ ଭାବରେ ବିନିଯୋଗ କରିପାରୁଛୁ।
1: ଏଇ ଧାନ ଯେତେବେଳେ ଆପଣଙ୍କର କେଣ୍ଡା ବାହାରି ଆସିଲା, ତେଣୁ ପୋକ ନ ଲାଗିବା ପାଇଁ କଣ ବ୍ୟବସ୍ଥା କରନ୍ତି, ଆଉ ପୋକ ଲାଗିଗଲା ପରେ କଣ କରନ୍ତି?
0: ଶୁଣନ୍ତୁ, ଏଇଟା ହଉଛି ସବୁଠାରୁ ଭଉଣୀ ଆପଣଙ୍କ ହୃଦୟରେ ଧନ୍ୟବାଦ। ଆମକୁ ରୋଗ ହେଲେ ଆମେ ଔଷଧ ଖାଇବାନି, ରୋଗ ପୂର୍ବରୁ ଆମେ ସଚେତନ ରହିବା, ତେଣୁ ଆମେ ଜାଣିଛେ ଏଇ ଜିନିଷଟା ଏଇଠି ସୃଷ୍ଟି ହଉଛି, ଆମେ ତା ପାଖରେ ପ୍ରତିଷେଧକ ମୂଳକ ଔଷଧ ପ୍ରୟୋଗ କରାଯାଇଛି ସାର ଦ୍ଵାରା। ଆମର କଣ ଘାସ ଅଛି, ଘାସ ଔଷଧ ମରା ହେଇଗଲା ଯଦି ବାଇଚାନ୍ସ ରୁଆ ଉପରେ ହବ, କିନ୍ତୁ କାଣ୍ଡ ବିନ୍ଧା ପୋକ ଲାଗିଲା ତାଠୁ ପୂର୍ବରୁ କିଛି ଅଛି ତାର ମେଡିସିନ ଦିଆଗଲା। ଆମର ଦୁଇଟି ଜିନିଷ ମେନ୍, ଗୋଟେ କାଣ୍ଡ ବିନ୍ଧା ପୋକ ଆଉ ପତ୍ରକଟ ପୋକ ଦୁଇଟି ଲାଗନ୍ତି ମେନ୍। ଆଉ ସମୟ ସମୟ କଣ ହୁଏ ଭଉଣୀ, ନା ଗନ୍ଧି ବସିଯାଏ, ଯୋଉଟା କି ଚାରିପାଖ ଯାକ ଶିଉଳି ଟାଇପ୍ ର ବସିଯାଏ ଧାନ ତିଆରି ସବୁ ଯାକରେ, ତାପରେ ଧାନଟା ଆଉ ଚେର ଦେଇକିରି ବଢିବାଟା ହେଇନି, ତେଣୁ ଗନ୍ଧି ମାରିବାକୁ ଏକ ପ୍ରକାର ଔଷଧ ଅଛି ତାକୁ ମରାଯାଏ, ନହେଲେ ଶିଶିର ପଇଲା ପରେ ସେଟା ହଉଛି ମନକୁ ମରିଯାଏ, ତେଣୁ ଆମେ ତା ପୂର୍ବରୁ ପ୍ରତିଷେଧକ ଔଷଧ ନ ଦେଲେ ତାହେଲେ ଆମେ ଫେଲିଅର ହେଇଯିବା ବୋଲି ନିଶ୍ଚିନ୍ତ ଆଶା ଥାଏ। ମୋ ଯୋଉ ହଉଛି ଅସମା ବ୍ଲକରେ ଜଗତସିଂହପୁର ଚାଷୀ ଜଣେ, ବଙ୍ଗୋପସାଗର ମୋ ଘର ଠାରୁ 10 କିଲୋମିଟର ଦୂରରେ, ଆଉ ମୋ ଘର ପାଖରୁ 1/2 କିଲୋମିଟର ଦୂରରେ ଅଳକା ନଦୀ ଯାଇଛି ବଙ୍ଗୋପସାଗର ମିଶିଛି, କିନ୍ତୁ ତାକୁ ଲକ୍ କରାଯାଇଛି, ମୋର କେବେ ମରୁଡି ହବନି, କେବେ ବି ଧୋଇଯିବ ନାହିଁ। କିନ୍ତୁ ଯେତେବେଳେ ବର୍ଷା ପାଣି ନ ପଇଲା ସେତେବେଳେ ଧାନଟା ବେଶୀ ଅମଳ ହେଲାନି, ମୋ ପାଖରେ ଯେତେ ପାଣି ଥାଉ, ମୋର କହିବାର ଅର୍ଥ ମୁଁ ଯଦି ଲକ୍ ପକେଇ ପାଣି ମରେଇ ଦେଲି ମରୁଡି ରକ୍ଷା ପାଏ, ସେ ପାଣି ଆଉ ଉପର ବର୍ଷା ପାଣି ଭିତରେ ନିଶ୍ଚିନ୍ତ ତଫାତ ଥାଏ।
1: କିନ୍ତୁ ଯଦି ଅଧିକ ବର୍ଷା ହୁଏ, ଯୋଉ ସାର ପିଡିଆ ଆପଣ ଦେଇକି ଜମିକୁ ପ୍ରସ୍ତୁତ କରିଥାନ୍ତି, ସେ ବୋହିଯିବାର ସମ୍ଭାବନା ଥାଏ, ତେଣୁ ଏଭଳି ସ୍ଥିତି ସୃଷ୍ଟି ହୁଏ, ତାହେଲେ କେମିତି ଗୋଟେ ଚାଷୀ ଭାଇ ପରିସ୍ଥିତିକୁ ସାମ୍ନା କରିବ?
0: ଭଉଣୀ ଦେଖନ୍ତୁ, ମୁଁ ଆଜି ସାର ପକେଇଲି ମୋ ଜମିରେ, 24-48 ଘଣ୍ଟା ଭିତରେ ଧାନ ସେ ସାର ଟାଣିବ, ମାନେ ତାର ଖାଦ୍ୟଟା ପାଇଗଲା, ମାଟି ସେଭ କରିନେଗଲା। ଯଦି ଏଇ ସମୟ ଭିତରେ ବର୍ଷା ଜୋରରେ ହେଲା ବା ଅମନତ ହେଲା, ତେଣୁ ଆମେ ଯୋଉ ପିଡ଼ିଆ ଆପଣଙ୍କ କହିବା ଅନୁସାରେ ଆମେ ତାକୁ ଖାଦ୍ୟ ଦେଇଥିବା ସେ ତ ଧୋଇଗଲା, 48 ଘଣ୍ଟା ପରେ ହେଲେ କିଛି ଅସୁବିଧା ନାହିଁ, ତେଣୁ ଆମେ ସେକେଣ୍ଡ ଟାଇମ୍ ପ୍ରୟୋଗ କରିବାକୁ ଆମକୁ ନିଶ୍ଚିନ୍ତ ପଡିବ ସେ କ୍ଷେତ୍ରରେ, ନହେଲେ ହେଇପାରିବନି। ଯଦି ଅତ୍ୟଧିକ ବର୍ଷା ହେଇ ଧୋଇଗଲା ଧାନ ନ ବଢିଗଲା ସେଥିପାଇଁ ଆଉ କରିହବନି, ବର୍ଷକ ଯାକ ଆମେ ଫେଲ ହେଇଗଲେ ଆମକୁ ଆଉ ସମୟ ନଥିବ ନା, ସେକେଣ୍ଡ ଟାଇମ୍ ଚାଷ କରିବାକୁ ସମୟ ଯଦି ଥିବ ତାହେଲେ ଆମେ କରିପାରିବା, ନଥିଲେ ସେ ବର୍ଷ ଆମେ ଫେଲ ହେଇଗଲେ।
1: ତ ଭାଇ ଆଉ ଗୋଟେ ସମସ୍ୟା ଦେଖାଯାଏ, ଚାଷୀ ଭାଇମାନେ ବେଳେବେଳେ କୁହନ୍ତି ବା ମୁଣ୍ଡରେ ହାତ ଦିଅନ୍ତି, ଧାନରେ ବାଳୁଙ୍ଗା ବେଶୀ ହେଇଯାଏ, ତ ଏଇଟା କିଭଳି ସମସ୍ୟା?
0: ହଁ, ଏ କଥାଟା ମୁଁ କହିଥାନ୍ତି ମନେ ମନେ ଭାବୁଥିଲି, ଆମର ଧାନର ଦୁଇ ପ୍ରକାର ଚାଷ କରାଯାଏ, ଗୋଟିଏ ହଉଛି ରୁଆ, ଗୋଟିଏ ହଉଛି ବୁଆ। ରୁଆ ଧାନ ଯୋଉ ପ୍ରଣାଳୀରେ କହିଲି ଆପଣ ବର୍ଷା ହେଇସାରିଲା ପରେ ଓଦା କାଦୁଅ କରିକିରି ଆପଣ ରୁଇଁବେ। ବୁଆ ଧାନ ମାନେ ଖରାଦିନେ ଆମର ଏପ୍ରିଲ ମେରେ ଖରାଟିଆ ଚାଷ ହେଇଯିବ, ତା ଦେହରେ ବିହନ ବୁଣାଯାଏ, ବର୍ଷା ହେଲା ପରେ ସେଟା ଗଛ ଉଠେ, ତା ପୂର୍ବ ବର୍ଷରୁ ଯୋଉ ଧାନ ପଡିଥିବ ତା 2 ବର୍ଷ ପୂର୍ବରୁ ସେଟା 2-3 ବର୍ଷ ଗଲେ ବାଳୁଙ୍ଗା ହବ, ସେ ତା ଦେହରେ ଥିବ, ତା ପ୍ରାୟ ବାଳୁଙ୍ଗା ହବାର ସମ୍ଭାବନା ବେଶୀ ସେ ଧାନରେ ଯେତେବେଳେ ପାଣି ହବ, ପାଣି ଲାଗିବ, ବର୍ଷା ହବ, ସେତେବେଳେ ସେ ବେଉଡା ହୁଏ, ବେଉଡି ଦେଇକି ବାତିଆ ଖେଳା ହୁଏ, ବାତିଆ ଖେଳା ହେଇସାରିଲେ ସାର ମାରିଦେଲେ ସରିଲା, ତାପରେ ବାଳୁଙ୍ଗା ହେଲା, ତା ବାଳୁଙ୍ଗା ବି ମଝିରେ ମଝିରେ ଯାଇକିରି ଆମେ କାଟି ଦଉ। କିନ୍ତୁ ବୁଆ ଧାନରେ ବେଶୀ ବାଳୁଙ୍ଗା, ବୁଆ ଧାନ ଯଦି 20% ହବ, ରୁଆ ଧାନରେ ଏତେ ହବନି, 5% ହବ, ବିହନରେ ଯଦି ଟ୍ରବୁଲ ଥାଏ। ଆଉ ଯୋଉ ଜମିରେ ଆପଣ ତଳା ପକଉଛନ୍ତି ସେ ଜମିକୁ ଆପଣ ସବୁବେଳେ ପରିଷ୍କାର ରଖୁଥିବେ, ଯେତେବେଳେ ଧାନ ଫଳ ବାହାରୁଛି ତା ପୂର୍ବରୁ ଯେତେବେଳେ ବାଳୁଙ୍ଗା ବାହାରେ ସମ୍ପୂର୍ଣ୍ଣ ଭାବରେ କାଟିବାକୁ ପଡେ, ମୁଁ ବାଳୁଙ୍ଗା କାଟିଦେଲେ ତା ପର ବର୍ଷ ଆପଣ ତଳି ପକେଇଲେ ଆଉ ବାଳୁଙ୍ଗା ହବ ନାହିଁ, ଏ ପଦକ୍ଷେପ ନିଆଯାଏ।
1: ତେବେ ଯେତେବେଳେ ଧାନ ଅମଳ ସମୟ ଆସିଗଲା, ପାଚିଗଲା ଧାନ, ଅଚାନକ ଆମେ ଦେଖନ୍ତି ନା ଧାନ ପାଚି ଆସିଲା ବେଳକୁ ବର୍ଷା ପଳେଇ ଆସେ, ଛୋଟ ମୋଟ ବାତ୍ୟା ପଳେଇ ଆସେ, ସେ ସମୟରେ ଗୋଟେ ଚାଷୀ ଭାଇ କେମିତି କଣ ସତର୍କ ରହିବା ଦରକାର?
0: ମୋ ଜୀବନ କାଳ ଭିତରେ ଗତ ବର୍ଷ ଏଇ ଦୁଃଖ ଆମର ଘଟିଥିଲା, ଯେତେବେଳେ ଧାନ କଟା ହଉଥିଲା, ମୋର 3 ଏକର ଜମି କାଟି ସାରିଲା ପରେ ଆଉ 2.5 ଏକର ଜମି ଥିଲା, ସେଇ ସମୟରେ ପ୍ରବଳ ବର୍ଷା ହେଲା, ସେତେବେଳେ ସମୟରେ ପ୍ରାୟ 2 ଫୁଟର ଜମିରେ ପାଣି ହେଇଗଲା, ତେଣୁ କଟା ହେଇକିରି ପଡିଥିବା ଧାନ ବନ୍ଧା ହେଇକି ପଡିଥିବା ବା ମୂଳ ପଡିଥିବା ଆମେ ନିଜେ ହାତରେ କାଟୁ, ଆମର ମେସିନରେ କାଟୁ ନୁ ଆଜ୍ଞା, କୁଚିତ ମେସିନରେ କାଟୁ। ଗତ ବର୍ଷ ଆମେ ବହୁତ ହଇରାଣ ହେଇଥିଲୁ, ତାକୁ ଭେଡ଼ାରେ ନେଇ ଶୁଖାଅ, ଅନେକ ଲୋକ ମଧ୍ୟ ଧାନ ଗଜା ହେଇଯାଏ, କାରଣ ଇଏ ଯୋଉ ଆମର ଦେଶୀ ଧାନ ମାସ ମାସ ଧରି ପଇଲେ ଯୋଉ ପାଣିରେ କିଛି ହବନି, ହାଇବ୍ରିଡ୍ ଧାନ ଖାଲି 3 ଦିନ ପଡିଯାଉ କି 4 ଦିନ ପଡିଯାଉ, ମାନେ ଠିଆ ହେଇଥିବ ଧାନ ବର୍ଷା ଯଦି ହେଇଯିବ ସେ ମନକୁ ଅଥରେ ଗଜା ହେଇଯିବ।
1: ଆମେ ଜାଣୁଛନ୍ତି ଯଦିଓ ହାଇବ୍ରିଡ୍ ଧାନ ଆମକୁ ଅଧିକ ଅମଳ ଦଉଛି, ଅଧିକ ଲାଭ ଦଉଛି, କିନ୍ତୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଆମର ଦେଶୀ ଜିନିଷ ଆମର ସ୍ୱାସ୍ଥ୍ୟ ପାଇଁ ଭଲ, ଆମର ଜମି ପାଇଁ ଭଲ, ପରିବେଶ ପାଇଁ ଭଲ।
0: ନିଶ୍ଚିନ୍ତ ନିଶ୍ଚିନ୍ତ, ଯାହାର ମାନେ ଯେତେ ମେରିଟ ଥିବ ତାର ସେତେ ଡିମେରିଟ ଥିବ। ମାନେ ମଣିଷ ଜୀବନ ହଉଛି କ୍ଷଣସ୍ଥାୟୀ, ସେଠି କଥାରେ କହୁଛନ୍ତି ମାନେ ରାନ୍ଧିଲା ଭାତକୁ ଆୟୁଷ ନାହିଁ, କାହିଁକି ନା ସେତେବେଳ ସମୟରେ ଲୋକମାନେ ମୋର ଆୟୁଷ 170 ବର୍ଷ ବଞ୍ଚିଲେ ଆଜ୍ଞା, କିନ୍ତୁ ବର୍ତ୍ତମାନ 20-30 ବର୍ଷ ପାଇଁ ବିଭିନ୍ନ ପ୍ରକାର ରୋଗ କାହିଁକି ହଉଛି। ଆମେ ଯେତେ ପରିବେଶକୁ ନଷ୍ଟ କରିବା ସେତେ ଆମେ ବିପର୍ଯ୍ୟୟର ସମ୍ମୁଖୀନ ହବା।
1: ତେଣୁ ଏଇ ପରିବର୍ତ୍ତନଟା ଯଦି ପ୍ରଥମେ ଆମ ପାଖରୁ ସୃଷ୍ଟି ହବ ତାହେଲେ ହୁଏତ ଆମଠୁ ଦେଖିକି ଅନ୍ୟମାନେ ମଧ୍ୟ ପ୍ରେରଣା ପାଇବେ।
0: ନିଶ୍ଚିନ୍ତ ଆମର ମାନସିକତା ରହିବା ଦରକାର ସୁସ୍ଥ ଜୀବନ ରକ୍ଷା କରିବା ପାଇଁ, ତେଣୁ ଜୀବନ ରହିଲେ ସମାଜ ଉନ୍ନତି ହେଇପାରିବ, ସମସ୍ତେ ସୁଖରେ ରହିପାରେ, ନିଜେ ମଧ୍ୟ ସୁଖରେ ରହିପାରିବେ।
1: ଧନ୍ୟବାଦ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା।
2: ହଁ ଶ୍ରୋତା ବନ୍ଧୁ, ଉନ୍ନତ ପ୍ରଣାଳୀରେ ଧାନ ଚାଷ କରିଲେ ଆମେ ନିଜ ପରିବାର ପାଇଁ ଆଉ ଅନ୍ୟମାନଙ୍କ ପାଇଁ ମଧ୍ୟ କିଭଳି ଖାଦ୍ୟ ପ୍ରସ୍ତୁତ କରିପାରିବା ଆପଣ ଚିନ୍ତାମଣି ପ୍ରଧାନ ଭାଇଙ୍କ ଠାରୁ ତ ଶୁଣିଲେ। ତେଣୁ ପ୍ରତ୍ୟେକ ଚାଷୀ ଭାଇ, ବିଶେଷ କରି ଆଜିର ଶିକ୍ଷିତ ଗୋଷ୍ଠୀ, ଯଦି ଏହିଭଳି ଉନ୍ନତ ପ୍ରଣାଳୀରେ ଚାଷ କାର୍ଯ୍ୟକୁ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ନିଶ୍ଚିତ ସେଥିରେ ସଫଳ ହେବେ ଆଉ ସମ୍ମାନର ସହିତ ଅନ୍ୟମାନଙ୍କ ପେଟକୁ ମଧ୍ୟ ଆହାର ଯୋଗାଇ ପାରିବେ। ଶ୍ରୋତା ବନ୍ଧୁ, ଆମ ଚାଷୀ ଭାଇମାନେ ତ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ସେ ଧାନ ହଉ, ପନିପରିବା ହଉ, ଆଖୁ ହଉ, କପା ହଉ, ଏଇଭଳି ବହୁତ କିଛି ଅଛି ଯେଉଁଥିରେ କି ସେମାନେ ଲାଭବାନ ହେବା ସହିତ ସଫଳ ମଧ୍ୟ ହୋଇପାରୁଛନ୍ତି। ତେବେ ଆମେ ସମସ୍ତେ ଜାଣିଛନ୍ତି ଚାଷର ଗୋଟିଏ ମୁଖ୍ୟ ପ୍ରତିବନ୍ଧକ ହେଉଛି ସେଥିରେ ରୋଗ ପୋକ ଲାଗିବା। ତେଣୁ ଯେକୌଣସି ଚାଷ ଆମେ କରୁଛନ୍ତି ସେଥିରେ କିଭଳି ରୋଗ ପୋକ ନ ଲାଗିବ ସେଥିପାଇଁ ଆମ ଚାଷୀ ଭାଇମାନେ ଟିକେ ବେଶୀ ସଚେତନ ହେବା ଦରକାର, ସତର୍କ ହେବା ଦରକାର ଆଉ ସେ ବିଷୟରେ ବିଶେଷଜ୍ଞମାନଙ୍କର ପରାମର୍ଶ ମଧ୍ୟ ନେବା ଦରକାର। ଯଦି କୌଣସି ଚାଷୀ ଭାଇ ଆମର ଆଖୁ ଚାଷ କରୁଛନ୍ତି, ଏଇ ଆଖୁ ଚାଷରେ ବେଳେବେଳେ ଅଗବିନ୍ଧା ପୋକ ଲାଗିଯାଇଥାଏ, ତେଣୁ ଏଇ ଅଗବିନ୍ଧା ପୋକ ଲାଗିଲେ ତାର ଦମନ ବା ନିରାକରଣ ଆମେ କିଭଳି କରିପାରିବା ସେ ବିଷୟରେ ଆସନ୍ତୁ ଆଜି ଜାଣିବା। ଯଦି ଆଖୁରେ ଅଗବିନ୍ଧା ପୋକ ଲାଗିଯାଏ ତେବେ କିଆରୀରେ ପାଣି ଜମିବାକୁ ଦେବେ ନାହିଁ। ଅଗବିନ୍ଧା ପୋକର ଦମନ ପାଇଁ ଟ୍ରାଇକୋଗାମା ଚିଲୋନିସ୍ ନାମକ ପରାଶ୍ରୟୀ କୀଟକୁ ହେକ୍ଟର ପ୍ରତି 1,25,000 ହିସାବରେ ଛାଡ଼ିବେ। ତା ସହିତ ଆଲୋକ ଜନ୍ତା ବସାଇ ଯେଉଁ କୀଟଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇଯାଇଛନ୍ତି ସେମାନଙ୍କୁ ଧରି ମାରିଦିଅନ୍ତୁ, ନହେଲେ ହେକ୍ଟର ପ୍ରତି 500 ଲିଟର ପାଣିରେ 1 ଲିଟର ପ୍ରୋଫେନାଫସ୍ କିମ୍ବା କ୍ଲୋରାଣ୍ଡାନିଲ୍ ପ୍ରୋଲ 15 kg ଦାନାଦାର ବିଷ ପ୍ରୟୋଗ କରିବେ, କିମ୍ବା କ୍ଲୋରାଣ୍ଡାନିଲ୍ ପ୍ରୋଲ 18.5 SC 375 ml 500 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବେ। ଆଖୁରେ ଦହିଆ ପୋକ ଲାଗିବାର ମଧ୍ୟ ସମ୍ଭାବନା ରହିଛି। ଏହି
3: स्वीकार करने के बाद श्री बनर्जी को सदन से बाहर जाने का आग्रह किया और सदन की कार्यवाही दिन भर के लिए स्थगित कर दी। इससे पहले सुबह 11 बजे सदन की कार्यवाही शुरू होते ही विपक्षी दलों के सदस्यों ने कांग्रेस और कुछ अन्य विपक्षी दलों के सदस्यों ने इन मुद्दों को लेकर हंगामा शुरू कर दिया, जिससे कार्यवाही दोपहर 12 बजे तक के लिए स्थगित कर दी गई थी। सदन की कार्यवाही दोपहर 12 बजे शुरू होते ही विपक्षी दल हंगामा करने लगे और कुछ सदस्य सदन के बीचों बीच आ गए। कई विपक्षी सदस्य नीट के विरोध में नारे लिखे तख्तियां लिए हुए थे। कांग्रेस सदस्य विरोध स्वरूप काले कपड़े पहने थे। इस बीच लोकसभा अध्यक्ष ओम बिरला ने कांग्रेस के केसी वेणुगोपाल को बोलने की अनुमति दी। श्री वेणुगोपाल ने कहा कि जिस तरीके से विपक्षी दलों और विद्यार्थियों के साथ पुलिस व्यवहार कर रही है वह बहुत अनुचित है। उनकी मांग है कि शिक्षा मंत्री इस्तीफा दें, इसके बाद सदन में पेपर लीक मुद्दे पर विस्तृत चर्चा कराई जाए। अगर सरकार उनकी मांग स्वीकार करती है तो वे चर्चा के लिए तैयार हैं। समाजवादी पार्टी के अखिलेश यादव ने कहा कि पेपर लीक मुद्दा कांग्रेस, भारतीय जनता पार्टी और समाजवादी पार्टी का नहीं है, ये सभी लोगों से जुड़ा मसला है। इसके लिए

ମାଳ ୟର ପାଦ ଦେଶରୁ କୁଳୁ କୁଳୁ ନାଦ କରି ବହି ଚାଲିଛି ଆଜ୍ଞା ପୁଣ୍ୟ ତୋୟା ଗଙ୍ଗା ଗଙ୍ଗା ନଦୀ।

0: ସୁନ୍ଦର ଯୁବକ ବଜ୍ରଥର
1: ସେ
0: ସରଳା ଝିଅଟି ପାଖରେ ଉପଗତ ହବା କ୍ଷଣି ଦୁଇ ଜଣଙ୍କ ଭିତରେ ଯୁଦ୍ଧ ଚାଲିଲା। ଯୁଦ୍ଧ ଚାଲିବାରୁ ରାକ୍ଷସ ପରାସ୍ତ ହୋଇ ପଡିଛି। ଏତିକି ବେଳେ ବଜ୍ରଧର ରାକ୍ଷସକୁ କହିଲେ, ଏପରି ଅପକର୍ମ କେବେ କରିବୁ ନା ରେ। କହିଦେଲେ, ଯାଅ

ପ୍ରକାର କୁକର୍ମ ଆଉ କେବେ କରିବାକୁ ଚେଷ୍ଟା କରିବ ନାହିଁ। ରାକ୍ଷସ ଯିଏ ଚାଲି ଯାଇଛି ଜଙ୍ଗଲ ଭିତରେ, ନବ ଯୁବକ ନବ ଯୁବତୀ ଉଭୟଙ୍କର ଏ ଆଖିରେ ଆଖି ସହିତ ମିଶି ଯାଉଛି, ମନକୁ ମନ ମିଶି ଯାଉଛି। ଏଇଠି ଗୋଟିଏ ପଦ ଗାଇବାକୁ ହବ, ପଦଟି କଣ? ଭାଗ୍ୟ।

ଅବିଳମ୍ବନ କରି ଆଜି ରାଜକନ୍ୟା ସତୀ ସେ କରିଛି କଣ, ବିଦା ଅଙ୍ଗୁଷ୍ଠିରୁ ଅଙ୍ଗୁରି ଅଗ୍ଠି ବାହାର କରି ସୁନ୍ଦର ଯୁବକର ଅଙ୍ଗୁଠିରେ ପିନ୍ଧାଇ ଦେଇ କହିଲେ, ମୋର ସ୍ୱୟମ୍ବର ଦିନ ଆପଣ ନିଶ୍ଚିତ ଭାବରେ ସ୍ୱୟମ୍ବର ସଭାକୁ ଆସିବେ, ଆସିଲେ ମୁଁ ଆପଣଙ୍କୁ ପତିପଦରେ ବରଣ କରିବି। ଏତକ କହି ସନ୍ଧ୍ୟା ସମୟ ହେଇ ଆସୁଛି। ରାଜକନ୍ୟା ସତୀ ସୁନ୍ଦର ଯୁବକ ନିକଟରୁ ଆଶ୍ରମଭିମୁଖୀ ହଉଛି, ଆଶ୍ରମଭିମୁଖେ ଚାଲି ଯାଉଛି। ଚାଲିଯିବା ସମୟରେ ଜଙ୍ଗଲର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ମସ୍ତବଡ଼ ଅହିରାଜ ସର୍ପ ଗୋଟାଏ କପୋତକୁ ଗିଳୁଛି। ଏ କପୋତକୁ

ପୃଥିବା ଶୈଳର ସମୟରେ କପୋତିଟି ଆକାଶ ମାର୍ଗରେ ଉଡ଼ି କିଚିରି ମିଚିରି ଶବ୍ଦ କରୁଥିଲା, କିଚିରି ମିଚିରି ଶବ୍ଦ କରୁନଥିଲା। ସେ ପକ୍ଷୀର ଭାଷାରେ କହୁଥିଲା, ଇଏ କୋଉଠି ଅଛ, ଇଏ ସର୍ପ କବଳ ମୋ ସ୍ୱାମୀକୁ ତୁମେ ଉଦ୍ଧାର କରିଦିଅ। କିନ୍ତୁ ଏ ମନୁଷ୍ୟର ଭାଷାକୁ ପକ୍ଷୀ ବୁଝେ, କିନ୍ତୁ ପକ୍ଷୀର ଭାଷାକୁ ଏ ମନୁଷ୍ୟ କେବେ ବୁଝେଇ ପାରେ ନା। ଝିଅଟି ସେଇ ବାଟ ଦେଇ ଚାଲି ଯାଉଛି, ଦେଖିଲା ଚାହିଁଲା ଆହା ବୋଲି ପଦେ ବି କହିଲା ନା। ସମ୍ପୂର୍ଣ୍ଣ ଭାବରେ ଅହିରାଜ ସର୍ପ ଯେତେବେଳେ ସେ କପୋତକୁ ଗିଳିଛି, କପୋତି ବିଚାର କଲା ଏ ଜୀବନ ଥାଇ ଆଉ କଣ ପ୍ରୟୋଜନ ଅଛି, ତେଣୁ ସର୍ପ ମୁହଁକୁ ଖସି ପଡ଼ିଲା। ଏ ସର୍ପ ଆଉ ଛାଡ଼ିବ, ସର୍ପ କଲା କଣ।

0: ସର୍ପ ଆଉ ଗୋଟାଏ ଆହାର ପାଇଛି,
1: ହଁ
0: ତାକୁ ପୁନର୍ବାର ଗ୍ରାସ କରିବାକୁ ଚେଷ୍ଟା କଲା। ଏତିକି ବେଳେ
1: କଣ
0: କପୋତିଟି କହିଲା, ଏ ଝିଅ, ଏଇ ବାଟେ ଗଲୁ, ଦେଖିଲୁ, ଚାହିଁଲୁ, ପାଟିରୁ ଆହା ବୋଲି ପଦେ ବାହାରିନି, କିନ୍ତୁ ମୁଁ କହୁଛି, ମୁଁ ଆଜି ମୃତ୍ୟୁକୁ ବରଣ କରୁଛି, ସ୍ୱାମୀ ମୋର ମୃତ୍ୟୁକୁ ବରଣ କଲା, କିନ୍ତୁ ଏତିକି ବେଳେ ମୁଁ କହୁଛି, ଚତୁର୍ଥୀ ରାତ୍ରିରେ ମରିବ ତୋ ସ୍ୱାମୀ, ଘେନ

ପୋତିଲେ ରଜକନ୍ୟା ଚାଲିଗଲା ଦକ୍ଷିଣ ପାର୍ଶ୍ୱରେ ସର୍ପ ଗିଳୁଛି କାହାରି କଥାକୁ ଶୁଣିଲା ନାହିଁ ଆଶ୍ରମରେ ଯାଇ ପହଞ୍ଚିଗଲା ଋଷି ଭରଦ୍ୱାଜ କହିଲେ ମା ତୋର ବିଦ୍ୟା ଶିକ୍ଷା ଶେଷ ହୋଇଯାଇଛି ଏବେ ତୁ ତୋର ରାଜକଟକକୁ ଫେରିଯା କିନ୍ତୁ ଝିଅଟି ହସ୍ତ ଯୋଡ଼ି କହିଲା ହେ ପରମ ପୂଜ୍ୟ ଗୁରୁଦେବ ଆପଣ ମୋତେ ଦାନ ଦେଇଛନ୍ତି ମୁଁ ତ ଆପଣଙ୍କୁ ଦକ୍ଷିଣା ଦେଇନି କେମିତି ମୋତେ ଆଜି ଆପଣ ଆଶ୍ରମରୁ ବାହାର କରିଦେବେ ଏଠି ଝିଅଟି କହିଲା ନିଶ୍ଚୟ ମୁଁ ଆପଣଙ୍କୁ ଦକ୍ଷିଣା ଦେବି ଋଷି ଭରଦ୍ୱାଜ କହିଲେ ମା ଦକ୍ଷିଣା ଯଦି ଦେବୁ ତ୍ରିବାର ସତ୍ୟ କର ଝିଅଟି ସତ୍ୟ କଲା କଣ ସତ୍ୟ କଲା

0: ଝିଅ ଯଦି ଦକ୍ଷିଣ ଦେବାକୁ ତୋର ଇଚ୍ଛା ତାହେଲେ ତୋର ଚତୁର୍ଥୀ ରାତ୍ରି ପୁରୁଷର ଅଙ୍ଗ ସ୍ପର୍ଶ ନ କରି ସର୍ବପ୍ରଥମେ ତୁମ ଆଶ୍ରମକୁ ଆସିବୁ ରେ। ଝିଅଟି ହାତ ଯୋଡ଼ି କହିଲା କହିଲା ଗୁରୁଦେବ
1: ଗୁରୁଦେବ
0: ଇଏ କଥା କଣ ସମ୍ଭବ ହେଇପାରେ
2: ସମ୍ଭବ
0: ଚତୁର୍ଥୀ ରାତ୍ରିରେ କାହାର

0: ଆଖିରୁ ଅଶ୍ରୁ ବର୍ଷଣ ହଉଛି। ଝିଅଟି
1: ଆଜ୍ଞା
0: କାନ୍ଦି କାନ୍ଦି ଯେତେବେଳେ ରାଜକୋଟକରେ ପହଞ୍ଚିଲା,
1: ପହଞ୍ଚିଲା,
0: ବାପା ମା ଚିନ୍ତା କଲେ, କହିଲେ ଝିଅଟି ମୋର ନବଯୌବନୀ ହେଇଯାଇଛି, ଝିଅଟିର ସ୍ୱୟଂବର ଏକାନ୍ତ କାମ୍ୟ, ଏଣୁ ପ୍ରତ୍ୟେକ ରାଜ୍ୟ ବୁଲି ରାଜକୁମାର ମାନଙ୍କୁ ନିମନ୍ତ୍ରଣ କରିଦେଲେ। ଯଥା ଟାଇମରେ ରାଜକୁମାର ମାନେ ଉପଗତ ହଉଛନ୍ତି। ଇନ୍ଦୁମତୀ କାବ୍ୟରୁ ଗୋଟାଏ ପଦ କହିଲେ, ଜଣ ଜଣ ହୋଇ ସଭାଗତ।

କୁମାରମାନେ ସ୍ୱୟମ୍ବର ସଭାରେ ବସିବା ସମୟରେ ଏଣେ କନ୍ୟାକୁ ବେଶବାସ କରି ଇଏ ସ୍ୱୟମ୍ବର ସଭାକୁ ନେଇଗଲେ। ଜଣ ଜଣ କରି ରାଜକୁମାର ମାନଙ୍କୁ ଦେଖି ସାରିବା ପରେ ଯାଜନିକା କଲା କ'ଣ ନା ସରବାଙ୍ଗ ସୁନ୍ଦର ସେ।

ମା ଶାଶୁ ଘରେ ଚଳିବାକୁ ହେଲେ କେତେ ଗୁଡାଏ ନୀତି ନିୟମ ମାନିବାକୁ ପଡିବ। ଦୁହିତା ଦୁଇ କୂଳକୁ ହିତା ଦେଲେ ଦୁଇ କୂଳକୁ ପିତା। ଯଥାରୀତି ଅନୁସାରେ ଦାନ ଯୌତୁକ ଦେଇ ଝିଅକୁ ବିଦା କରିଦେଲେ। ଝିଅଟି ଚାଲି ଯାଇଛି। ପ୍ରଥମ ଦିନ, ଦ୍ୱିତୀୟ ଦିନ, ତୃତୀୟ ଦିନ, ଚତୁର୍ଥ ଦିନର ରାତ୍ରି ଇଏ ଝିଅକୁ ବେଶବାସ କରି କେଳିପୁରରେ ନେଇ ଛାଡ଼ି ଦେଇଛନ୍ତି। କେଳିପୁରରେ ଝିଅଟି ଏକୁଟିଆ ବସିଛି, ବିଚାର କରୁଛି ଆଜି ଯାଜନିକା, ଆଜି ରାତ୍ରିଟି ମୋ ପାଇଁ କାଳ ରାତ୍ରି ହେଲା। ବିଚାର କଲା କରିବି କଣ, ବସିକି ଭାବୁଛି, ବାଳା ବିଚାର ମୁଁ ପରାଣ ପତି କି ଇଏ କି।

0: ପାଇଁ ଆଜି ରାତ୍ରି କି ବଡ ସମସ୍ୟାର ରାତ୍ରି, କରିବି କଣ?
1: ଏତେ
0: ଅବସର ଝିଅ ଭାବୁଥିବା ସମୟରେ ବସବାସ କରି କେଳି ମନ୍ଦିରକୁ ନେଇଗଲି। କେଳି ମନ୍ଦିରରେ ରାଜକୁମାର ପ୍ରବେଶ କରିବା ପରେ ଆଲିଙ୍ଗନ କରିବାକୁ ଉଦ୍ୟକ୍ତ ହୁଅନ୍ତେ ଜାତନିକା ମନା କଲେ, ନା ସ୍ୱାମୀ, ହାତ ଯୋଡୁଛି, ହସ୍ତ ଯୋଡି ଆପଣଙ୍କୁ କହୁଛି କ୍ଷମା ମାଗୁଛି, ଆଜି ରାତ୍ରିଟି ଆପଣ ମୋତେ କ୍ଷମା
2: କରିବେ,
0: ମୋତେ ସ୍ପର୍ଶ କରନା, ସ୍ପର୍ଶ କଲେ ଆପଣ ଜଳି ପଡି ପାଉଁଶ ହୋଇଯିବେ। ଏକଥା କାହିଁକି ନା ସତ।

ରାତ୍ରିରେ ମୁଁ ଗୁରୁଙ୍କ ନିକଟକୁ ଯିବି, ମୋତେ ଏତିକି ପ୍ରାର୍ଥନା ମୁଁ କରୁଛି, ଦୟାକର ସ୍ୱାମୀ ଅଧିନା ପ୍ରତି ବିଚାର କଲେ ବଜ୍ରଥର, ସ୍ୱାମୀ ତ ମୁଁ, ଗୁରୁ ତ ମୁଁ, ଇଏ ଆଉ ଅନ୍ୟ କୋଉଠିକି ଯିବ? ଇଏ ଏଠି କହିଦେଲେ, ତୁ ଗୋଟିଏ ବ୍ୟଭିଚାରିଣୀ, ତୁ ଗୋଟିଏ ବେଶିଆ, ତୁ ଗୋଟିଏ ବିଟପି, ତୁ ଗୋଟିଏ ବାରଙ୍ଗନା, ନିସ୍ତାର ନାହିଁ ରେ, ନା ମୋତେ କ୍ଷମା କର, ମୋତେ ଅନୁମତି ଦିଅ, ମୁଁ ଟିକେ ଗୁରୁଙ୍କୁ ଦର୍ଶନ କରିଫେରି। ଗୁରୁଙ୍କୁ ଦର୍ଶନ କରିବା ପାଇଁ ଅନୁମତି ପାଇ ଆଜ୍ଞା ଯାଜନିକା ଚାଲିଛି। ବିଚାର କରୁଛନ୍ତି ବଜ୍ରଧର, ଋଷି ଆଶ୍ରମକୁ ଗଲା ନା ଆଉ କୋଉଠିକି ଗଲା? ଅନୁସନ୍ଧାନ କରିବା ହଉଛି ମୋର କର୍ତ୍ତବ୍ୟ, ପଛେ ପଛେ ଅନୁସନ୍ଧାନ କରିବା ପାଇଁ ଚାଲିଛନ୍ତି। କଣ ବାଟରେ ଯିବା ସମୟରେ ଜଙ୍ଗଲ ଭିତରେ ଗୋଟିଏ କେତକୀ ବଣ ପଡିଛି।

ପ୍ରାଣଟି ଚାଲିଗଲା, ସର୍ପ ଦଂଶନ କଲା, ତ ଦେହ ପଡି ରହିଛି। ଯାଜନିକା ଚାଲିଛି ଋଷି ଆଶ୍ରମକୁ, ବିଚାର କଲେ ଦେବର୍ଷି ନାରଦ। ନାରଦ କଣ ବିଚାର କଲେ? ନାରଦ ବୋଇଲେ ସତୀ ଫେରିଲେ।

ଦେବର ସିନାରଦ ଯାଇ ତିନି ସତୀଙ୍କ ନିକଟରେ ଉପଗତ ହୋଇ ତାଙ୍କର ସ୍ୱାମୀ ମାନଙ୍କୁ ସେସବୁ ଗୋଟିଏ ଗୋଟିଏ ରୂପ କରେଇ ବସେଇଲା। ଇଏ ବ୍ରହ୍ମା ହେଲେ ବ୍ରହ୍ମ ରାକ୍ଷସ, ନାରାୟଣ ହେଲେ ଅହିରାଜ ସର୍ପ, ଶିବ ହେଲେ ମହାବଳ ବାଘ। ଇଏ ସତୀ ଚାଲିଛି ବାଟରେ, ଆଜ୍ଞା ସତୀ ଯିବା ବାଟରେ ଏମାନେ ତାଙ୍କୁ ପ୍ରତିବନ୍ଧକ ସୃଷ୍ଟି କଲେ, ଖେଳିବାକୁ ବସିଲେ, ଖାଇବାକୁ ବସିଲେ। ଇଏ ସତୀ ତିନିଙ୍କ ପାଖରେ, ଇଏ ତିନି ଜଣଙ୍କ ପାଖରେ ଶପଥ କରି ଋଷି ଆଶ୍ରମକୁ ଚାଲି ଯାଇଛି। ଯେତେବେଳେ ଋଷି ଆଶ୍ରମରେ ପହଞ୍ଚିଗଲା, ଋଷି ଭରଦ୍ୱାଜ ଦେଖିଲେ, ଡାକିଲେ, ମା ଯଦି ଆସିଛୁ ଆଶ୍ରମ ଭିତରକୁ ଆ। ଆଶ୍ରମ ଭିତରକୁ ଗଲା ପରେ ଋଷି ଭରଦ୍ୱାଜ କହିଦେଲେ, ମାରେ ଇଏ ଦରଜାକୁ ବନ୍ଦ କରିଦେ, ଝରକା ବନ୍ଦ କରିଥିଲେ, ଗୃହରେ ଜଳୁଥିବା ଦୀପଗୁଡ଼ି ତୁ ଲିଭାଇ ରେ ରେ, ଦୀପକୁ ଲିଭେଇ ଦେଇଛି, କବାଟ ବନ୍ଦ ହେଇଛି, ଝରକା ବନ୍ଦ ହେଇଛି, ଜାଜନିକା ଋଷିଙ୍କର ପାଦ ତଳେ ପଡ଼ିଯାଇଛି। ହଠାତ୍ ଘର ଭିତର ଆଲୋକିତ ହେଇଗଲା। ଏଇଠି ଆଜି ଉଠି ପଡିଲା ପରେ ଜାଜନିକା ଦେଖୁଛି, ଗୁରୁଙ୍କୁ ଦେଖୁଛି, ବ୍ରହ୍ମାଙ୍କୁ ଦେଖୁଛି, ଗୁରୁଙ୍କୁ ଦେଖୁଛି, ଈଶ୍ୱରଙ୍କୁ ଦେଖୁଛି, ଗୁରୁଙ୍କୁ ଦେଖୁଛି, ନାରାୟଣଙ୍କୁ ଦେଖୁଛି। ଏଇଠି ଆମେ କହି ଉଠିବା ଯେ ଗୁରୁ ବ୍ରହ୍ମା।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଅଭିଯାନ। ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଆସନ୍ତୁ ଶୁଣିବା ନାଟକ ଅଭିଯାନ।

ଆଉ ପ୍ରଜାବତ୍ସଳ ମହାଜ୍ଞାନୀ ମହାପଣ୍ଡିତ ମହାବୀର ଦୟାର ଅବତାର କରୁଣାର ସାଗର ମହାରାଜା କାଞ୍ଚି ନରପତି ରାଜଧର।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚି ନରେଶ।
0: ରାଜ ଦରବାରରେ ସେ କି?
1: ଉତ୍କଳର ଦୂତମଣିମା ବନ୍ଦୀର ବିଚାର କରିବା।
0: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ? ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରି ଯାଇଛି। ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳର ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି।
2: କ୍ଷମା କରିବେ କାଞ୍ଚି ଅଧିପତି, ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ, ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ। ଉତ୍କଳ ସେନାର ବଜ୍ର ନିର୍ଘୋଷ ଏଇ ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ।
1: ରସନ ସଂଯତ କର ବନ୍ଦୀ, ତମର ପ୍ରଭାବ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ।
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ,
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି।
0: କଣ ତୁମେ କହିବାକୁ ଚାହୁଁ ଦୂତ?
2: ବେଶୀ କିଛି ନୁହେଁ କାଞ୍ଚି ନରେଶ, ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ, କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ, ସେତିକି ମୋର ଦୁଃଖ।
1: ପ୍ରଗଳ୍ଭ ଦୂତ, ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ, ସେଥିପ୍ରତି ଦୃଷ୍ଟି ଅଛି ତ?
2: ସାମାନ୍ୟ ଦୂତ, ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ, ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ, ଅକାରଣରେ ଧନ ଜୀବନ ରକ୍ଷା କାମନା ନ କରି।
0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ, ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି? ସାଧୁ ସାଧୁ ଉପଦେଶ।
2: ଏହା ମୋର ଉପଦେଶ ନୁହେଁ ମଣିମା, ଅବନତ ଶିରରେ ବିନୀତ ଅନୁରୋଧ କେବଳ। କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ? ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା, ସେ ଅଧିକାର, ସେ ମହତ୍ତ୍ୱ ଦେବ ଦୁର୍ଲଭ, ଏଥିପାଇଁ ଖାଲି ଚଣ୍ଡାଳ କାହିଁକି? ଯଦି ତାଠାରୁ ହୀନ କୁହନ୍ତି ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ, ସେ ଜଗନ୍ନାଥଙ୍କର ସଚଳ ପ୍ରତିମା, ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର। ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ, ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର।
1: ଅବାଧ୍ୟ ବନ୍ଦୀ, ସ୍ମରଣ ରଖି କଥା କୁହ, କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି, କ୍ଷମା ପାଇଁ ନୁହେଁ।
2: କ୍ଷମା? ସେ ତ କେବଳ ଦେବତାର ଆଶୀର୍ବାଦ, ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ, କ୍ଷମା କେବଳ ସେଇଠାରେ ଆଶା କରାଯାଏ।
1: ଦୂତ ଅବଧ୍ୟ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏ ପର୍ଯ୍ୟନ୍ତ ଜୀବିତ ନଥାନ୍ତ। ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ।
0: ତାହେଲେ ଶୁଣ ଉତ୍କଳର ଦୂତ, ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତୁମକୁ ମୁକ୍ତ କରିବେ, ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର।
2: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ, ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ, ରକ୍ତର ସନ୍ତକ ଘେନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ।
0: ଚୁପ୍ କର ପ୍ରଗଳ୍ଭ ଦୂତ, କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର।
3: କାଞ୍ଚି ନରେଶଙ୍କର ଜୟ ହେଉ।
0: ମହାମନ୍ତ୍ରୀ,
1: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି, ଏଇ ନିଅନ୍ତୁ ମଣିମା।
0: ରଖି
3: ମଣିମା,
0: ଶୁଣ ରଖି, ଉତ୍କଳ ଦୂତକୁ ମୁକ୍ତ କରିଦିଅ, ଯାଅ ବନ୍ଦୀ, ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ, କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ, ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ ତୁମର ଚଣ୍ଡାଳ ରାଜା, ଯା।
2: ସାଧୁ ସାଧୁ କାଞ୍ଚି ରାଜ ସାଧୁ।
1: ଦୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ?
0: ହଁ ମହାମନ୍ତ୍ରୀ, ଏଇ ନିଅ ଗୁପ୍ତଚରର ପତ୍ର ପାଠ କର, ସବୁ ଜାଣିପାରିବ।

0: କେହି ତ ନାହାନ୍ତି, କଲେ କୁଆଡ଼େ? ଏଡ଼େ ଶରଧାରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କ'ଣ ବୃଥା ହେଇଯିବ? ଚିମାତି ପଦ୍ମାବତୀ ତାହେଲେ କଲେ କୁଆଡ଼େ?
1: କୁଆଡ଼େ ଆଉ ଯିବି ସଖୀ, ତମ କରାମତିଟା ଦେଖିବାକୁ ମୁଁ ପରା ତମ ପଛେ ପଛେ ଆସୁଛି।
0: ଚିମା ଦେଇ ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏହା ନା ମାୟାବତୀ,
0: କେଜଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖୀ? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ ପରା।
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କ'ଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମା ଦେଇ।
1: ସଖୀ ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କ'ଣ କହୁଛ ଚିମା ଦେଇ? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ, କ'ଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଯେ ମାନେ, ସବୁ ବୁଝିଗଲି।
1: କ'ଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣି ନାହାନ୍ତି ତମେ? ଦେଖି ଆସିଲୁ କିଏ?
0: ନାଇଁ ମ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇଯା ମାୟା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢ଼େଇ ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ। ଗଣପତି ଆଜି ସନ୍ତୁଷ୍ଟ, ମନବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼େଇଥିଲ, ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼େଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ଶୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼େଇଥାଏ?
2: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି? କାଞ୍ଚି ଦରବାରରେ ଉତ୍କଳର ଅବଧ୍ୟ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
2: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
2: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ, ଆପଣ ଆଉଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
2: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
0: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କ'ଣ ମନ ଖୁସିରେ ହସୁଛ ଜେମା ଦେଇ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ, ଗଣପତିଙ୍କର ଆଜ୍ଞା ଫୁଲ।
0: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅନ୍ତୁ ଜେମା ଦେଇ।
1: ଭାରି ଚୋପରି ହଉଛି।

0: ବଡ଼ ବିଚିତ୍ର ବିଚିତ୍ର ଏ କାଞ୍ଚି ରାଜ୍ୟ, ଏକା ପାଣି ଏକା ପବନ, ରାଜା କହେ ଚଣ୍ଡାଳ ଆଉ ପ୍ରଜା କହେ ଦେବତା, ଗରିବ ଯାହାକୁ କହେ ସିଧା, ଧନୀର ସେଇଟା ବଙ୍କା।
1: ଏଠି ବସି କ'ଣ ବଙ୍କା ସିଧା ଭାବୁଛନ୍ତି, ବାଟ ଭୁଲିଗଲେ ନା କ'ଣ?
0: ନା ନା, ସେ ଭୟ ମୋର ନାହିଁ। ଆପଣ?
1: ଏଇ ବାଟେ ଯାଉଥିଲି, ଦେଖିଲି ଗଛ ମୂଳେ ଗୋଟାଏ ସୁନ୍ଦର ଘୋଡ଼ା। କ'ଣ ଆପଣଙ୍କର?
0: ହଁ।
1: ବନ୍ଧା ହେଇ ନାହିଁ, କୁଆଡ଼େ ପଳେଇ ଯିବ ନାହିଁ?
0: ଅଶିକ୍ଷିତ ନୁହେଁ, ମରିବା ପର୍ଯ୍ୟନ୍ତ ସେ ପ୍ରଭୁ ଭକ୍ତ।
1: ଓ ଆସିଲେ କୋଉଠୁ?
0: କାଞ୍ଚିଗଡ଼ରୁ। ଭାରି ଶୋଷ ଲାଗିଲା, ଲୋକଟିଏ ଆସୁଥିଲା ଏଇଠୁ କୋଉଠୁ ପାଣି ମନ୍ଦା ଆଣିବ ବୋଲି କହିଯାଇଛି।
1: ଏଠି ତ କୋଉଠି ପାଣି ଥିଲା ପରି ଲାଗୁନାହିଁ, କାଞ୍ଚିଗଡ଼ରୁ ପିଇ ଆସିଲେ ନାହିଁ?
0: ନା, ଆତ୍ମା ଡାକିଲା ନାହିଁ।
1: କାବେରୀର ପବିତ୍ର ପାଣି ପିଇବାକୁ ଆତ୍ମା ଡାକିଲା ନାହିଁ କାହିଁକି?
0: କାଞ୍ଚିଗଡ଼ର ମାଟି ଛୁଇଁ କାବେରୀ ଏଠି ଅପବିତ୍ର ହେଇଯାଇଛି।
1: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ଅପବିତ୍ର
0: ହବ ନାହିଁ। ଦେବତା ଯୋଉଠି ଚଣ୍ଡାଳ ବୋଲାଏ ସେଇ ମାଟି
1: ମାଟିକୁ ଯୋଗାଏ ନାହିଁ ନା? ତାହେଲେ କୋଉ ପବିତ୍ର ମାଟିରେ ମହାଶୟଙ୍କର ଜନ୍ମ ସେ କଥା ଜାଣିପାରିବି କି?
0: ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର।
1: ଓ ଚଣ୍ଡାଳ ଯୋଉଠି ରାଜା?
0: ତୁମେ ଜାଣ ନାହିଁ ଯୁବକ, ସେଇ ଚଣ୍ଡାଳର ଚରଣ ଧୂଳି ତଳେ
1: ଅନେକ ରାଜା କୁଆଡ଼େ ମୁଣ୍ଡ ନୁହାନ୍ତି, କେବଳ କାଞ୍ଚି ରାଜାଙ୍କୁ ଛାଡ଼ି।
0: ସେଇଟା ଆଉ ବେଶି ବିଳମ୍ବ ନୁହେଁ ଯୁବକ, ଖୁବ୍ ଶୀଘ୍ର କାଞ୍ଚି ସିଂହାସନ ଚଣ୍ଡାଳର ଦାସତ୍ୱ ମାନିବ।
1: କ'ଣ ଆଗରୁ ଥରେ ଯେମିତି ମାନିଛି,
0: ଏ କଥାର ଉତ୍ତର ମଧ୍ୟ ଶୀଘ୍ର ପାଇଯିବ।
1: ଆପଣ ପୁରୁଷୋତ୍ତମରେ ପହଞ୍ଚିବା ପୂର୍ବରୁ ନା ପରେ?
0: ପରେ।
1: ଭୋକ ଶୋଷରେ ପୁରୁଷୋତ୍ତମରେ ପହଞ୍ଚି ପାରିବେ ତ?
0: ପର ଲାଗି ତୁମର କାହିଁକି ଏତେ ଚିନ୍ତା, କୋଉଠିକି ଯିବ?
1: ଜଗନ୍ନାଥଙ୍କ ପାଖକୁ ଏଇ ଫୁଲହାରଟି ନେଇ।
0: ଏତେ ବାଟରୁ
1: ଯାଏ ନାହିଁ ନା, କାଞ୍ଚିରେ ଫୁଟିଛି ବୋଲି ଅପବିତ୍ର।
0: ନା ନା, ସୁକୁମାର ଜୀବନ ତ।
1: ଆପଣଙ୍କର କଠୋର ଜଗନ୍ନାଥ ସୁକୁମାରର ଛାୟା ସହିପାରନ୍ତି ନାହିଁ ନା ଗ୍ରହଣ କରନ୍ତି ନାହିଁ। ଯଦି ବା ତାହା ହିଁ ହେଇଥାଏ ତେବେ ଏଥିରେ ଦୋଷ କାହାର କହନ୍ତୁ ତ? ଯିଏ ଟେକି ଦିଏ ତାର ନା ଯିଏ ନେଇ ନପାରେ ତାର?
0: ଦେଖୁଛି ବଡ଼ ବିଷମ ପ୍ରଶ୍ନ ତୁମର। ମୋର କହିବାର କଥା କ'ଣ କି, ଏତେ ଦୂର ବାଟରୁ ଫୁଲ ନେଇ ପୁରୁଷୋତ୍ତମ ଯାଉଛ, ମଉଳି ଯିବ ନାହିଁ?
1: ମୁଁ କିନ୍ତୁ ଜାଣିଛି, ମନ ସିନା ମଉଳେ ଫୁଲ ନୁହେଁ। ମନ ଯାହାକୁ ଥରେ ଦେବତା ନାଁରେ ଟେକି ଦେଇଛି, ଭୋଗ ହେବା ପୂର୍ବରୁ ସେ ଯଦି ମଉଳିଗଲା ତାହେଲେ ଦେବତାର ଆଉ ବିଶେଷତ୍ୱ ରହିଲା କେଉଁଠି?
0: ବାଳକ ସୁଲଭ ତୁମର ଏ ଯୁକ୍ତି,
1: ତଥାପି ମୁଁ ଯିବି, ଯେହେତୁ ଯିବା ମୋର ପ୍ରୟୋଜନ। ଯଦି ଏ ଫୁଲ ମଉଳିଯାଏ ତାହେଲେ ଜଣା ତ ପଡ଼ିବ, ଯୋଉ ମନ ଏ ଫୁଲ ଗୁନ୍ଥିଛି ସେ କେଡ଼େ ଟାଣ, ଆଉ ଯାହା ଲାଗି ଏ ଫୁଲ ଗୁନ୍ଥା ହେଇଛି ସେ ଦେବତା ନା ପଥର? ହଉ ସେ କଥା ଛାଡ଼ନ୍ତୁ, ପାଣି ପିଇବାକୁ ଅପେକ୍ଷା କରିଛନ୍ତି ପରା, ସେ ଲୋକଟି ଏଣିକି ଆସୁଛି, ବୋଧହୁଏ ପାଣିର ସନ୍ଧାନ ସେ ପାଇଛି। ହଉ ପାଣି ପିଇ ପଛରେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି।
0: ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଯୁବକ,

0: ମୁଣ୍ଡ ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡା, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବନି?
0: କାହିଁକି କିରେ, ସେଇଠୁ କହିଲେ କଣ ଶୁଣୁନାହାନ୍ତି ଦିଅ? ଆରେ ତୋ ମନ ବଡ ନା ତୁଣ୍ଡ ବଡ଼ରେ?
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢ଼େଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବିଜୟ ହେଉଛନ୍ତି, ଦେଉଳ ଶୋଧ ହବ, ଯା ଯା ଫୁଲମାଳ ନେଇ ବେଗେ ଏଠୁ ଚାଲି ଯା। ମହାରାଜା ବାହୁଡ଼ା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢ଼େଇଦେବି।
1: ମହାରାଜା କଣ ଏଇଠିକି ବିଜେ ହେବେ?
0: ଠେଣ୍ଟ କାଲା ଟିକିରେ, ତେଣେ ଶୋଧ ଡାକ ପଡ଼ିଲାଣି, କଣ ଶୁଣୁନି ତତେ?
1: କେତେବେଳ ଲାଗିବ କି କଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ଼ ଅବୁଝା ଲୋକ ତ ଇଏ, ତତେ ଭଲରେ କହୁଛ ହଉ ନାହିଁ, ଦୁଆରି ଆସି ଧକଲେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋର ଖାଣ୍ଟି ଗିନି ସୁନା, କଣ କରିବି, ଏଡ଼େ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏଇ ମାଳଖଣ୍ଡିକ ନେଇ ଲାଗି ବଢ଼େଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ, ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡ଼ିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢ଼େଇବେ ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ଼ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ ଖେଳା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜା ପ୍ରାୟ 22 ପାହାଚ ହେଲେଣି, ଚା ଚା ଲୁଚି ଚା ଲୁଚି ଚା।
2: ଛମୁଛାର ଛମୁଛାର ଛମୁଛାର।
0: ଆହେ ମହାବାହୁ, ଆହେ ବଳିହାର ଭୁଜ।

0: ପରିହାର ଖୋଜ ମହାପ୍ରଭୁଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
1: हे पतित पावन बलियार भुज महाबाहु, ये दासानुदास अकिंचन सेवकर तुम एका भरसा प्रभु, तुम एका भरसा।
0: हरि बोलो।

ଏ ଆଖି ଆଜି କଣ ନ ଦେଖିଲା? ରାଜଜିମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ହେ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କ'ଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୋତି ଦେଇ ଆସିବି। ଯାଉଛି।

0: କୁହ ଯୁବକ, କୁହ, ତୁମକୁ ମୋର ଆଜି ଅଦୟ କିଛି ନାହିଁ। ଇଏ ରତ୍ନମୁଦି ନିମିତ୍ତ ତୁମେ ଯାହା ମାଗିବ ଅବଶ୍ୟ ପାଇବ, ଧନ, ରତ୍ନ, ରାଜ୍ୟ।
1: ନା ମଣିମା, ସେ ସମସ୍ତ ପ୍ରତି ମୋର ତିଳେ ହେଲେ କାମନା ନାହିଁ।
0: ଇଏ ମୁଦ୍ରିକାର ମୂଲ୍ୟ ତୁମେ ଜାଣ ଯୁବକ? ସମଗ୍ର ପୃଥିବୀର ରତ୍ନ ଭଣ୍ଡାର ଏହାର ମୂଲ୍ୟ ଦେଇପାରିବ ନାହିଁ। ଜଣେ ଅପରିଚିତ ଯୁବକ ହୋଇ ଅଯାଚିତ ଭାବରେ ତୁମେ ମୂଲ୍ୟବାନ ରତ୍ନ ଆଣି ଦେଇଥିବାରୁ ଉତ୍କଳର ଗଜପତି ତୁମର ଯେକୌଣସି ପ୍ରାର୍ଥନା ପୂରଣ କରିବାକୁ ପ୍ରସ୍ତୁତ। ଯାହା ଚାହ ନିର୍ଭୟରେ ପ୍ରକାଶ କର ଯୁବକ।
1: କ୍ଷତ୍ରିୟ ଯୁବକ କେବେ ଦୁଇଥର ବଚନ ଦିଏ ନାହିଁ ମହାରାଜ। ଗଜପତି ସ୍ୱୟଂ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ତାଙ୍କଠାରୁ ମୁଁ
0: ଚଳନ୍ତି ପ୍ରତିମା। ଚଳନ୍ତି ପ୍ରତିମା ନା ଚଣ୍ଡାଳ? ନା ନା ନା ଯୁବକ, ଏ ସିଂହାସନର ତୁମେ ଅବମାନନା କର ନାହିଁ। ଏ ରତ୍ନମୁଦି ଲାଗି ତୁମକୁ ପ୍ରତିଦାନ ଗ୍ରହଣ କରିବାକୁ ହବ।
1: ବେଶ, ଏ ଅକିଞ୍ଚନ ପ୍ରତି ମଣିମାଙ୍କର ଯଦି ଅନୁଗ୍ରହ ହୋଇଛି, ତେବେ ଜଗନ୍ନାଥଙ୍କର ସେବକ ସେଇ ଭକ୍ତ ଶିରୋମଣି ଚଣ୍ଡାଳର ସେବାରେ ନିଯୁକ୍ତ ହେବା ପାଇଁ ମୋତେ ଅନୁମତି ମିଳିଲେ।
0: ଉଠ ଯୁବକ, ଉଠ, ମୋ ପାଦ ଛାଡ଼। ଅପରିଚିତ ହେଲେ ମଧ୍ୟ ତୁମ ରୂପ କହେ ତୁମେ ସରଳ, ପ୍ରଭୁଭକ୍ତ ଓ ବିଶ୍ୱାସୀ। ତୁମର ପ୍ରାର୍ଥନା ଅବଶ୍ୟ ପୂରଣ ହେବ
1: ମଣିମା।
0: କିନ୍ତୁ ରତ୍ନମୁଦି ନିମିତ୍ତ ଇଏ ମୋର ଯଥେଷ୍ଟ ପ୍ରତିଦାନ ବୋଲି ମନେ ହୁଏ ନାହିଁ। ଆଉ କିଛି ମାଗ ଯୁବକ, ମାଗ।
1: ଏ ଦାସାନୁଦାସ ପ୍ରତି ଏତେ ଯଦି ଅନୁଗ୍ରହ, ତେବେ ଯଥା ସମୟରେ ମୋର ପ୍ରାର୍ଥନା ନିବେଦନ କରିବି ମଣିମା।
0: ଉତ୍ତମ, ସେଥିଲାଗି ଗଜପତି ତୁମ ନିକଟରେ ସତ୍ୟବଦ୍ଧ। ଆଜିଠାରୁ ତୁମେ ମୋର ପାର୍ଶ୍ୱଚର।
1: ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଏ ଦାସ ଯେପରି ଗଜପତିଙ୍କର ବିଶ୍ୱାସରେ ଉପଯୁକ୍ତ ହୁଏ।
0: ହଁ।

0: ମଣିମା, ଜ୍ୟୋତିଷ ରତ୍ନେ ଲଗ୍ନ ସ୍ଥିର କରି କହିଛନ୍ତି, ଆସନ୍ତା ମଙ୍ଗଳ ରାତି ବୁଧ ପାହାନ୍ତିରେ ଦୁର୍ଗା ମାଧବଙ୍କ ଦର୍ଶନ ବଢ଼ାଇ ମଣିମା ଯୁଦ୍ଧଯାତ୍ରା କରିବା ପାଇଁ ସର୍ବଶୁଭ।
1: କିନ୍ତୁ କାଞ୍ଚି ବିପକ୍ଷରେ ଏଥରର ଅଭିଯାନ ଏକ ଚଣ୍ଡାଳର ଅଭିଯାନ ବୋଲି ଆପଣଙ୍କର ସ୍ମରଣ ଅଛି ତ ବକ୍ସି ମହାଶୟ?
0: ହଁ ମଣିମା, ଏ ଅଭିଯାନ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଲାଭାସାରି ନୁହେଁ, ଏହା ଜଗନ୍ନାଥଙ୍କ ସେବକର ଅଭିଯାନ। ଉତ୍କଳର ସିଂହାସନ ଚଣ୍ଡାଳର ନୁହେଁ, ଦେବତାର। ଏଇ ପ୍ରମାଣ ଆମର ଲକ୍ଷ୍ୟ। ଚଣ୍ଡାଳର ଅପମାନ ଛାମୁଙ୍କର ନୁହେଁ, ରାଜାର ନୁହେଁ କି ପ୍ରଜାର ନୁହେଁ, ଏ ଅପମାନ ନୀଳକନ୍ଧର ବିହାରୀ ଜଗନ୍ନାଥଙ୍କର। ଆଜି ଗଜପତି ବାହିନୀ ଏ ଅପମାନର ଉତ୍ତର ଦେବାକୁ କିଭଳି ପ୍ରସ୍ତୁତ ହେଇଛି, ତାହା ଚକ୍ରତୀର୍ଥର ସୈନ୍ୟ ସମାବେଶ ଦେଖିଲେ ମଣିମା ସହଜରେ ଅନୁମାନ କରିପାରିବେ।
1: ସାଧୁ ବକ୍ସି, ସାଧୁ ସାଧୁ।
0: ଏହି ତ ବିଜୟ ସିନ୍ଦୁର ଆଉ ଆଜ୍ଞାମାଳଘିନୀ ବଡ଼ ପଣ୍ଡା ଆସିଲେଣି।
2: ମଣିମା, ପୂଜା ଅତି ନିର୍ବିଘ୍ନରେ ବଢ଼ିଛି। ମଣିମା, ଦେବୀ ବିମଳା ସୁପ୍ରସନ୍ନା, ବିଜୟ ସିନ୍ଦୁର ଆଉ ଆଜ୍ଞାମାଳ ଖେଳା ହେଉ। ମଣିମା
1: ଦିଅନ୍ତୁ ବଡ଼ ପଣ୍ଡା, ବିମଳାଙ୍କର ଆଜ୍ଞାମାଳ ମୋ ଗଳାରେ ପିନ୍ଧାଇ ଦେଇ ମଥାରେ ମୋର ବିଜୟ ସିନ୍ଦୁରର ଟୀକା ଲଗାଇ ଦିଅନ୍ତୁ।
2: ମା, ଗଜପତି ସିଂହାସନର ମହତ୍ତରାତ୍ମା,
3: ଜୟ ଗଳିଆର ଭୁଜ ମୋ ଗୁରୁ ଜଗନ୍ନାଥଙ୍କର, ଜୟ ବୀର ଶ୍ରୀ ଗଜପତି ଗଣେଶର, ନବକୋଟି କନ୍ୟାଟା ଉତ୍କଳ ବର୍ଗାଧୀଶ୍ୱର, ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।
1: ଜୟଧ୍ୱନି, ଇଏ ତୁର୍ଯ୍ୟନାଦ,
0: ରଥିପୁରର ଗଡ଼ନାୟକ ଆଉ ମେଦିନୀପୁରର ପାଇକମାନେ ପହଞ୍ଚି ପାରିନଥିଲେ, ସମ୍ଭବତଃ ଦର୍ଶନ ଲାଗି ସିଂହଦ୍ୱାରରେ ଅପେକ୍ଷା କରୁଛନ୍ତି।

0: ଚମତ୍କାର, ଅତି ଚମତ୍କାର। ଜ୍ୟୋତ୍ସ୍ନା ରାତିର ଚିଲିକା ଜଳରାଶିରେ ନୀଳ ଓ ପିତର କି ଅପୂର୍ବ ସମ୍ମିଳନ, ବିଚିତ୍ର ଏ ଦୃଶ୍ୟ। ପ୍ରକୃତିର ଏହି ମିଳନ ଭିତରେ ପୁରି ରହିଛି ପୂର୍ଣ୍ଣତା, ମାଦକତା ଓ ସାର୍ଥକତା, ଯାହା ମନୁଷ୍ୟ ଜୀବନରେ ଦୁର୍ଲଭ ଓ ଦୁଷ୍ପ୍ରାପ୍ୟ।
1: ମଣିମାଙ୍କର ଜୟ ହେଉ।
0: ପଦ୍ମ, କିଛି କହିବ? ପଦ୍ମ
1: ନା ମହାରାଜ, ଆପଣ ଶିବିର ଛାଡ଼ି ଏକୁଟିଆ ଚିଲିକା କୂଳକୁ ଚାଲି ଆସିଥିବାରୁ।
0: ବନ୍ଦୀର ଆୟତ୍ତ କ'ଣ ପଦ୍ମ?
1: ବନ୍ଦୀ ସମ୍ରାଟ ପୁରୁଷୋତ୍ତମ ଦେବ?
0: ମୁଁ ତ ଆଉ ଦେବତା ନୁହେଁ, ମନୁଷ୍ୟ। ମନୁଷ୍ୟର ପ୍ରାଣ ଅଛି, ଧମନୀରେ ରକ୍ତ ଅଛି, ହୃଦୟରେ ସ୍ପନ୍ଦନ ଅଛି, ଆଉ ଜୀବନରେ ଜୀବନର ଅନୁଭୂତି ମଧ୍ୟ ଅଛି। ସମ୍ରାଟ ହେଲେ ମଧ୍ୟ ମୁଁ କ'ଣ ମନୁଷ୍ୟଠାରୁ ପୃଥକ?
1: କିନ୍ତୁ ସାଧାରଣ ମନୁଷ୍ୟଠାରୁ ମହିଆନ, ଶ୍ରେଷ୍ଠ।
0: ତା ଅର୍ଥ ସାଧାରଣଙ୍କ ଠାରୁ ସୁଖ ଦୁଃଖର ଅନୁଭୂତି ମୋର ଅଧିକ?
1: ଏ ପ୍ରଶ୍ନର ସମାଧାନ ମହାରାଜ ନିଜେ କରିବେ ସିନା।
0: ସମାଧାନର କୌଣସି ପ୍ରମାଣ ମୁଁ ଦେଖୁନାହିଁ ପଦ୍ମ। କାଞ୍ଚି ବିଜୟ ଲାଗି ମୋର ଚିନ୍ତା ଓ ଭାବନାର ସୀମା ନାହିଁ। ହଠାତ୍ ମୋର ମନେ ହେଲା ମୁଁ ଯେପରି ବନ୍ଦୀ, ମୁଁ ଦୁର୍ବଳ।
1: କ'ଣ ପାଇଁ ଦୁର୍ବଳତା ମହାରାଜ?
0: ସିଏ ଥିଲା ଅତୀତର ଏହିପରି ଏକ ସନ୍ଧ୍ୟା, ନବବସନ୍ତର ପ୍ରଥମ ସମାଗମ। ଶୁକ୍ଳ ସପ୍ତମୀର ଚନ୍ଦ୍ର କିରଣର ସଜାଗ ଆଘାତରେ ଖୋଲି ଯାଇଥାଏ କାବେରୀ ପକ୍ଷର ଦ୍ୱାର। ହଠାତ୍ କାଞ୍ଚି ରାଜୋଦ୍ୟାନରୁ ଦେଖିପାରିଲି ଦୁଇଟି ଚପଳ ସୁନ୍ଦର ଆଉ ଭ୍ରମର କୃଷ୍ଣ ଉତ୍କଣ୍ଠ ନୟନ। ସେଇ ମାଦକଭରା ନୟନ ଯୁଗଳର ଆକର୍ଷଣରେ ମୋ ମନ ପ୍ରାଣ ସବୁ ବନ୍ଦୀ ହେଇଗଲା।
2: ମଣିମାଙ୍କର ଜୟ ହେଉ।
0: ବାହୁ ବଳେନ୍ଦ୍ର, ସମ୍ବାଦ କ'ଣ?
2: ପାଖ ଗାଁର ଗୋଟିଏ ଗୋପାଳୁଣୀ ସମ୍ମୁଖର ଦର୍ଶନ ପାଇଥିଲି।
0: ଠିକ୍ ଅଛି, ତାକୁ ଆସିବାକୁ ଦିଅ।
2: ଯଥାଜ୍ଞା ମଣିମା।
0: ଗୋପାଳୁଣୀର ଛଦ୍ମବେଶରେ ଶତ୍ରୁ ପକ୍ଷର କେହି ଗୁପ୍ତଚର ନୁହେଁ ତ ପଦ୍ମ?
1: ଗୁପ୍ତଚର ହେଡ଼େ ତାର ସାହସ!
0: ଯୁଦ୍ଧ ସମୟରେ ଏହା ଅସମ୍ଭବ ନୁହେଁ,
1: ଯେତେ ହେଲେ ସ୍ତ୍ରୀ ଲୋକଟାଏ ତ।
0: ତଥାପି ସେ ଅବହେଳାର ଯୋଗ୍ୟ ନୁହେଁ ପଦ୍ମ। ଗୁପ୍ତଚର ବୃତ୍ତିରେ ସ୍ତ୍ରୀ ଲୋକ ପୁରୁଷଙ୍କ ଠାରୁ ଅଧିକ ମାରାତ୍ମକ।
1: କିନ୍ତୁ କାଞ୍ଚି ଯେଠାରୁ ଅନେକ ଦୂର,
0: ସ୍ତ୍ରୀ ଲୋକ ପକ୍ଷର ଅସମ୍ଭବ କ'ଣ? କିନ୍ତୁ ଇଏ କ'ଣ ପଦ୍ମ, ତୁମେ ନିଜକୁ ଏତେ ତନ୍ନତନ କରି ଚାହୁଁଛ ଯେ, କଥା କ'ଣ?
1: ନା ମହାରାଜ, ମୁଁ ସେଇ ସ୍ତ୍ରୀ ଲୋକଟିର ଛଦ୍ମବେଶ କଥା ଭାବୁଥିଲି।
2: ମଣିମା, ଏଇ ସେ ଗୋପାଳୁଣୀ।
0: ତୋ ନାଁ କ'ଣ ଗୋପାଳୁଣୀ?
3: ମୋ ନାଁ ମାଣିକୀ ମଣିମା।
0: ଘର?
3: ଏଠିକି।

0: ଅଦାଏ ବାଟ, ଚିଲିକା କୂଳ ସତୀବର ପାଖରେ
1: ଆସିବାର କାରଣ?
0: ମଣିମା, ଏଇ ମୁଦି
2: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି। ତମେ ଏ ମୁଦି କୋଉଠୁ ପାଇଲ ଗୋପାଳୁଣୀ? ସତ କୁହ, କୋଉଠୁ ପାଇଲ?
0: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦିଆ ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିଏ ଦହି ଖାଇବାକୁ ମାଗିଲେ।
2: ସେଉଠୁ ସେଉଠୁ କଣ ହେଲା ମାଣିକି?
0: ମୁଁ ଦହି ଦେଲି, ଖାଇଲେ। କୋଉଡ଼ି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଉଡ଼ି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେଇ ମୁଁ କଣ କରିବି ଯେ?
2: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡ଼େ ଗଲେ?
0: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
2: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
0: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳା କେ ଘୋଡ଼ାରେ ବସି ପଳେଇ ଗଲେ ପରା। ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
3: ବାହୁବଳେନ୍ଦ୍ର, ବାହୁବଳେନ୍ଦ୍ର, ମାଣିକି କଥା ଶୁଣିଲ ତ ବାହୁବଳେନ୍ଦ୍ର? ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧମକୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି। ଆଉ ଆମର ଭୟ ନାହିଁ ବାହୁବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକି, ଧନ୍ୟ ତୋର ଜୀବନ।
0: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ମହତ ଭାଗିନୀ ତାଙ୍କୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
3: ବାହୁବଳେନ୍ଦ୍ର,
4: ମଣିମା,
3: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକି ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକି ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାନା। ଯା ମାଣିକି, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
0: ମଣିମା,
4: ଜୟ ପ୍ରଭୁ ଶରଣ ପଞ୍ଜର ଜଗନ୍ନାଥଙ୍କର,
5: ଜୟ
4: ଜୟ ଗଜପତି ମହାରାଜ ପୁରୁଷୋତ୍ତମ।

0: ସବୁ ଅପଦାର୍ଥ ସବୁ ପଲ ପଲ ହୋଇ ମଣିମା ମଣିମା ହଉଥିବେ। ଆଉ ମଣିମା ଯଦି ଠିକଣା ବେଳରେ କିଛି ଗୋଟାଏ ପରାମର୍ଶ ଚାହିଁବେ ତେବେ ସମସ୍ତେ ମୁଁ କପାଲଟି ଯିବେ, ଆ କରି ଉପରକୁ ଚାହିଁଥିବେ। ନା ଦେଖୁଛି ଏମାନେ ମୋତେ ପାଗଳ କରିଦେବେ।
1: କାଞ୍ଚି ନରପତିଙ୍କର ଜୟ ହେଉ।
0: କିଏ ରାଜଗୁରୁ ଆପଣେ ଛିଡ଼ାଟା ହୋଇ ରହିଲେ କ'ଣ କୁହନ୍ତୁ, କ'ଣ କହିବେ?
1: ଛାମୁରୁ ଡାକରା ଯାଇଥିଲା ସେଇଥିପାଇଁ।
0: ଡାକରା ଯାଇଥିଲା କେତେବେଳେ, କିଏ ଖବର ଦେଲା?
1: ଦୁଆରୀ ଯାଇ କହିଲା ଛାମୁ ମୋତେ ଗଣପତି ମନ୍ଦିରରେ।
0: ଓ ହଁ ହଁ, ଖୁବ୍ ଜରୁରୀ କଥା, ଗଣପତିଙ୍କର ମାଜଣା ହେଇଛି?
1: ହୋଇଛି ମଣିମା।
0: ତାହେଲେ ଏକ ସହସ୍ର ଖସା ଲଡ଼ୁ, 108 ନଡ଼ିଆ ଆଉ ପ୍ରତିଦିନ ବ୍ରାହ୍ମଣ ଭୋଜନ।
1: କ'ଣ ଆଜିଠାରୁ ଆରମ୍ଭ ହେବ?
0: ହଁ ଏଇ କ୍ଷଣି।
1: ଏ ବ୍ୟବସ୍ଥା କେତେଦିନ ପର୍ଯ୍ୟନ୍ତ ଚାଲିବ ମଣିମା?
0: ତାର କ'ଣ କିଛି ଠିକଣା ଅଛି? ଆଜି ତ ସମ୍ବାଦ ପାଇଲି ଉତ୍କଳ ବାହିନୀ ପୁଣି ଲଢ଼ିବାକୁ ଆସୁଛି। ଏଥରକ କୁଆଡ଼େ ସେ ଚଣ୍ଡାଳଟା ନିଜେ ଆସୁଛି।
2: ଯୁଦ୍ଧ ତାହେଲେ କ'ଣ ପୁଣି ହେଉ ବାବା?
0: ହେଉ, ସେଥିଲାଗି ମୁଁ କ'ଣ ଭୟ କରେ ମା ପଦ୍ମାବତୀ। ଆସୁ ସେ ଚଣ୍ଡାଳ ଏଥରକ। କାଞ୍ଚି ଗଣପତି ମୋର ଚିର ସହାୟ ବୋଲି ସେ କ'ଣ ଜାଣିନାହିଁ? କାଞ୍ଚିର ବଳ ବିକ୍ରମ ଥରେ ତ ସେ ଜାଣିଯାଇଛି। ହଉ ଏଥରକ, ଏଥରକ ତାକୁ ବନ୍ଦୀ କରି ମୁଁ ଯଦି ତାରି ହାତରେ ଗଣପତିଙ୍କର ବେଢ଼ା ଝାଡ଼ୁ ନ କରେଇଛି ତେବେ ମୋ ମନ ଶାନ୍ତ ହବନି ମା, ଶାନ୍ତ ହବନି।
2: ଅକାରଣରେ ଏ ଯୁଦ୍ଧ କାହିଁକି ବାବା?
0: କ'ଣ କହିଲୁ ମା ପଦ୍ମାବତୀ, ଏ ଯୁଦ୍ଧ ଅକାରଣ? ଛାର ଚଣ୍ଡାଳଟାଏ ରଜା ହେଇଗଲା ବୋଲି ସେ ମୋର କନ୍ୟାକୁ ବିବାହ କରିବ? ମୋ ମୁହଁକୁ ଆଉ ଚାହିଁ ରହିଲେ କ'ଣ ରାଜଗୁରୁ, ମନ୍ଦିରରେ ମାଜଣା କରିବେ, ଯାଆନ୍ତୁ। ହଁ ତୁ କ'ଣ ମନ୍ଦିରକୁ ଯିବୁ ମା?
2: ହଁ ବାବା।
0: ଠିକ୍ ଅଛି, ତୁ ଯା ମା, ମୁଁ ମନ୍ତ୍ରଣା କକ୍ଷକୁ ଯାଏ। ଉତ୍କଳ ସୈନ୍ୟ କେଉଁଠି ପହଞ୍ଚିଲେ ସେ ଖବରଟା ଆଗକୁ ମୁଁ ବୁଝେ।
2: ରାଜଗୁରୁ ଆପଣେ
1: କୁହନ୍ତୁ ମା,
2: ଉତ୍କଳ ସେନାର କାଞ୍ଚି ଅଭିଯାନ କଥା କ'ଣ ସତ?
1: ମଣିମାଙ୍କ ଶ୍ରୀମୁଖରୁ ସେଇ କଥା ଶୁଣିଲେ ପରା ମା?
2: ନାଇଁ ନାଇଁ, ଆପଣ ସେନାପତିଙ୍କ ଠାରୁ ସଠିକ୍ ଖବର ବୁଝି ଆସିବେ, ଯାଆନ୍ତୁ।
1: ହଉ ତେବେ ଯାଉଛି ମା।
2: ପୁଣି ଯୁଦ୍ଧ, ପୁଣି ହାହାକାର, ପୁଣି ଚନକ୍ଷ, ହଜାର ହଜାର ଅଭାଗିନୀ ହେବେ ବିଧବା, ମା ହେବେ ପୁତ୍ରହରା, ଏ ଜନହାନି ଏ ଅଶାନ୍ତି ପାଇଁ ଦାୟୀ କିଏ? କାହା ଅପରାଧ ଯୋଗୁଁ ଏ ଯୁଦ୍ଧର ବିଭୀଷିକା? ମୋ ଅନ୍ତରାତ୍ମା କହେ ମୁଁ ଏଥିପାଇଁ ଦାୟୀ, ମୁଁ ଛାର ପଦ୍ମାବତୀ ଲାଗି ମୋରି ଦେଶରେ ଏ ଆତଙ୍କ। ପ୍ରଭୁ ମୁଁ ଅପରାଧିନୀ, ପ୍ରଭୁ ମୋତେ ତୁମେ ক্ষমা করে দিও, ক্ষমা করে দিও প্রভু।

0: ଭଜେ ବକ୍ରତୁଣ୍ଡମ୍। ସବୁଥିରେ ଆଜି ବିଘ୍ନ, ଗାଧୋଇ ପାଧୋଇ ଗଲାବେଳକୁ କିଏ ଗୋଟାଏ ପାଷାଣ୍ଡ ପଛରୁ ଡାକିଦେଲାଣି, ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କ'ଣ?
1: ଛାମୁ ଡାକରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଳ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜୟ କରିବେ।
0: ଯୁଦ୍ଧକୁ? ଛାମୁ କ'ଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡ଼ି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି, ନାଗରା ଦିଆ ହଉଥିଲା, ଆପଣ କ'ଣ ଶୁଣିନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆହେ, ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକି କହିବେନି ଟି, ଆଜି ସକାଳେ
0: ହଁ
2: ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା।
0: ଏ ଶାଗୁଣା, ଆହେ ଇଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କ'ଣ କ'ଣ?
2: ଇଏ ଗଡ଼ଦୁଆରୀ ପରା କହୁଥିଲା, କୋଳା ଘୋଡ଼ା ହେଇ ଦୁଇ ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି, ଗଡ଼ଦୁଆର କ'ଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦୁଇଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦୁଇଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲା ନାହିଁ।
0: ଆହେ ଛାମୁରେ ଏ କଥା ଜଣା କରିଛ ଟି?
2: ହେ ଜଣା କରିବୁ, ମୁଣ୍ଡ ଆଉ ରହିବ ଟି? ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କ'ଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମାଦେଇ ଜେମାଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସିଛନ୍ତି।
1: ତାହେଲେ ତ ଶୁଭ ସମ୍ବାଦ। କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଥିରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କ'ଣ ନା ପୁରସ୍କାର ଦେବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହଉଛ?
1: ଜିଇଁ ରହିବାର ଅଧିକାର ଯାହାର ଅଛି ସଂଘର୍ଷ ତାକୁ କରିବାକୁ ତ ପଡିବ।
0: କଥାଟା ସୁରୁଖୁରୁରେ ତୁଟିବାକୁ ଆଉ କ'ଣ କିଛି ବାଟ ନଥିଲା ଜମା ଦେଇ? ଭଲରେ ସିଏ ଯଦି ଆମ ରାଜାଙ୍କୁ କନ୍ୟା ମାଗିଥାନ୍ତେ
1: ତାହେଲେ ମୁଁ ବୁଝିଥାନ୍ତି। ଶାଳକ୍ରମ ଭାବି ଯାହାଙ୍କ ଚରଣରେ ମୁଁ ମୁଣ୍ଡ ନୁଆଇଛି ସିଏ ଦେବତା ନୁହନ୍ତି, ବାଲିକରଡ଼ା
0: ଜେମା।
1: ହଁ ସଖୀ ଜାନକୀ, ମୁଁ ଏଇଥିପାଇଁ ଆଜି ଖୁସି ଯେ ଉତ୍କଳର ଗଜପତି କାଞ୍ଚି ଦ୍ୱାରରେ ହାତ ପାତି ଭିକ୍ଷା କରୁନାହାନ୍ତି, ସେ ଦାବି କରୁଛନ୍ତି। କାରଣ ଓଡ଼ିଆ ଜାତିର ସମ୍ମାନ ଅଛି, ଜୀବନ ଅଛି, ଆଉ ଅଛି ପୌରୁଷ। ଭିକ୍ଷା ମାଗି କେହି କେବେ ବଡ଼ ହେଇନି ଜାନକୀ, ହେଇଛି ଦାବି କରି, ବିଦ୍ରୋହ କରି, ବିପ୍ଳବ କରି।
0: ମୁଁ କ'ଣ ସେ କଥା ବୁଝୁନାହିଁ ଜମା ଦେଇ? ମୋର କହିବାର କଥା କ'ଣ କି, କେଇ ଦିନ ତଳେ ତ ଓଡ଼ିଆ ପାଇକ ଏଠୁ ହାରି ପଳେଇଗଲେ। ପୁଣି ଥରେ ଲଢ଼େଇ ହେଲେ କେଉଁ ପଟ ଜିତିବ କେଉଁ ପଟ ହାରିବ ସେ କଥା କିଏ କହିପାରିବ? ଆମର କାଞ୍ଚି ରାଜା ଯଦି ମନ କରନ୍ତେ ଏ ଯୁଦ୍ଧ କ'ଣ ବନ୍ଦ ହୋଇପାରନ୍ତା ନାହିଁ
1: ଜାନକୀ?
0: କାହିଁକି, ଆମ ରାଜା କ'ଣ ଅପାତ୍ରରେ ବନ୍ଧୁକ ବାନ୍ଧୁଛନ୍ତି କି? ଓଡ଼ିଶା ରାଜା ଦିଗ୍ବିଜୟୀ ବୀର, ଏ କଥା ସିଏ କ'ଣ ଶୁଣିନାହାନ୍ତି?
1: ତଥାପି ସିଏ ତାଙ୍କ ବୀରତ୍ୱର ପ୍ରମାଣ ଦିଅନ୍ତୁ।
0: ହେଲେ କ'ଣ ହେବ, ହଣାକଟା ହେଇ ଗୁରେ ଲୋକ ମରିବେ, କାହିଁକି ଭଲା ଇଏ ଲଢ଼େଇ?
1: ଏ ଲଢ଼େଇ କେବଳ ମୋରି ପାଇଁ ଲୋ ଜାନକୀ, ମୋରି ପାଇଁ। କାଞ୍ଚି ରାଜସଭାରେ ପୁରୁଷୋତ୍ତମ ଦେବ ଅପମାନିତ, ଆତ୍ମସମ୍ମାନ ଲାଗି, ସିଂହାସନର ମହତ୍ତ୍ୱ ଲାଗି ସେ କ'ଣ ଯୁଦ୍ଧ କରନ୍ତି ନାହିଁ? କାଞ୍ଚି ରାଜାଙ୍କର କଟୁ ଚଣ୍ଡାଳ ଉପାଧି ତାଙ୍କ ଅନ୍ତରକୁ କ'ଣ ବାଧି ନଥିବ ଜାନକୀ?
0: ବାଧିଥିବ ଜେମା ଦେଇ, ବାଧିଥିବ। ଏଇ ଶୁଣୁଛ ଶୁଣୁଛ ଜେମା ଦେଇ, ତମ ସଙ୍ଗୀତଶାଳାକୁ ଯିବା ବେଳ ହେଇଗଲାଣି, ଯିବା ଆସ।
1: ଘରେ ଆଉ ବାହାରେ ଯେତେବେଳେ ବିପ୍ଳବର ପ୍ରତିଧ୍ୱନି, ସେତେବେଳେ କ'ଣ ସଙ୍ଗୀତ ଶୁଣିବାର ଅବସର ଥାଏ ଜାନକୀ? ବରଂ ଆତ୍ମନିବେଦନରେ ଯେଉଁଠି ହିନ୍ଦୁ ପାଏ ଶାନ୍ତି, ସୁଖ ଆଉ ଆନନ୍ଦ, ସେଇ ଗଣପତି ମନ୍ଦିରକୁ ମୋତେ ନେଇ ଚାଲ ସଖୀ, ସେଇଠିକି ନେଇ ଚାଲ
0: ଜେମା ଦେଇ।
1: ହଁ ସେଇଠିକି ଚାଲ।

0: ଜୟ ଗର୍ଭ ଅଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
2: ଇଏ କର୍ଣ୍ଣ ଆଜି କଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପଧନ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
3: ମହାମହିମ ସମ୍ରାଟଙ୍କର ଜୟ ହେଉ।
2: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
3: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇଖର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
2: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ।
3: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଗରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହୁର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
4: ଆପଣ କ'ଣ କହୁଛନ୍ତି?
3: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହେଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।
2: ଆରେ ଇଏ କ'ଣ କରୁଛନ୍ତି ବନ୍ଧୁ ବିଜୟ ଚନ୍ଦ୍ରାକ୍ଷ? ମୋ ପାଦ ଛାଡ଼ନ୍ତୁ ବୀର, ଉଠନ୍ତୁ ଉଠନ୍ତୁ ଆପଣ, ସବୁ ସେଇ ଜଗନ୍ନାଥଙ୍କର କରୁଣା, ସବୁ ତାଙ୍କରି ଇଚ୍ଛା।
5: ଗଜପତିଙ୍କର ଜୟ ହେଉ।
2: ନା ପଦ୍ମ, ନା, ପ୍ରଭୁ ଜଗନ୍ନାଥଙ୍କର ଜୟ ବୋଲି କୁହ।
5: ଜୟ ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥଙ୍କର ଜୟ।
2: ଯୁଦ୍ଧର ସମ୍ବାଦ ତୁମେ ଶୁଣିଛ ପଦ୍ମ?
5: ବର୍ତ୍ତମାନ ତ ମୁଁ ସେଇଠାରୁ ଫେରୁଛି ମହାରାଜ। କହିବା ବାହୁଲ୍ୟ, ଯୁବରାଜ ବିଜୟ ଚନ୍ଦ୍ରାକ୍ଷଙ୍କର ବୀରତ୍ୱ ଗୌରବ ଶତମୁଖରେ ଫୁଟି ଉଠିଛି। ସନ୍ଧ୍ୟା ନହିଥିଲେ ଆଜି ବୋଧହୁଏ ହେଇଥାନ୍ତା ଶେଷ ଯୁଦ୍ଧ। ଦେଖିବେ ମହାରାଜ, ଆସନ୍ତାକାଲି ଯୁଦ୍ଧରେ କାଞ୍ଚିର ପରାଜୟ ସୁନିଶ୍ଚିତ।
2: ସବୁ ସେଇ ଗର୍ଭଗଞ୍ଜନ ପ୍ରଭୁ ନୀଳାଦ୍ରି ବିହାରୀଙ୍କର ଇଚ୍ଛା।
5: ମହାରାଜ ଅନୁମତି ଦେଲେ ମଣିମାଙ୍କ ଚରଣରେ ମୋର ଏକ ସାମାନ୍ୟ ନିବେଦନ।
2: ନିର୍ଭୟରେ ପ୍ରକାଶ କର ପଦ୍ମ।
5: କାଞ୍ଚି ବିଜୟ ପରେ ରାଜଜିମା ପଦ୍ମାବତୀଙ୍କୁ ମୁଁ ନିଜେ ବନ୍ଦିନୀ କରିବି।
2: ପଦ୍ମ, ସଂଯତ ହେଇ କଥା କୁହ। ତମେ ଏ କଥା କହି ତୁମେ ମୋର କେଉଁ ତନ୍ତ୍ରରେ ଆଘାତ କରୁଛ ଜାଣ? ଜାଣ ତୁମେ ପଦ୍ମାବତୀଙ୍କର ଆସନ କେଉଁଠି? ତୁମେ କ'ଣ ଏପର୍ଯ୍ୟନ୍ତ ବୁଝିପାରିଲ ନାହିଁ କାଞ୍ଚି ଅଭିଯାନର ଲକ୍ଷ୍ୟ କ'ଣ?
5: ମଣିମାଙ୍କର ତୃପ୍ତି ଲାଗି ମୁଁ ମୋର ପ୍ରାଣର ବାର୍ତ୍ତା ପ୍ରକାଶ କରିଛି ମାତ୍ର।
2: ଅସମ୍ଭବ, ତମେ ପୁରୁଷ ହୋଇ ଉତ୍କଳର ଭାବି ରାଜରାଣୀଙ୍କର ଅଙ୍ଗସ୍ପର୍ଶ କରିବାକୁ ସାହସ କରୁଛ? ମୁଁ ମନେ କରିଥିଲି ତମେ ବୁଦ୍ଧିମାନ ଆଉ ବିବେକୀ, କିନ୍ତୁ ଆଜି ତୁମର ଆସ୍ପର୍ଦ୍ଧା ଦେଖି।
5: ନିଜର କର୍ତ୍ତବ୍ୟ ମନେ କରି ମୁଁ କେବଳ ସତ୍ୟ ପ୍ରକାଶ କରିଥିଲି ମଣିମା, ଆପଣଙ୍କ ମନରେ ଆଘାତ ଲାଗିଥିବା ଯୋଗୁଁ କ୍ଷମା ଭିକ୍ଷା କରୁଛି।
2: ନା, ଏ ଆସ୍ପର୍ଦ୍ଧା ପାଇଁ କ୍ଷମା ନାହିଁ, ବରଂ ଶାସ୍ତି କୁହ ଶାସ୍ତି।
5: ଅତୀତ କଥା ଥରେ ସ୍ମରଣ କରନ୍ତୁ ମହାରାଜ, ଆପଣଙ୍କର ମହାମୂଲ୍ୟବାନ ରତ୍ନମୁଦି ଫେରସ୍ତ ଦିନ ପ୍ରତିଦାନରେ ଆପଣ ମୋର ପ୍ରାର୍ଥନା ପୂରଣ କରିବା ନିମନ୍ତେ ସତ୍ୟବଦ୍ଧ ହୋଇଥିଲେ।
2: ସେଇ ପ୍ରାର୍ଥନା ସେଇ ସୁଯୋଗରେ
5: ମହାରାଜ, ପୁରୁଷ ହେଇ କାଞ୍ଚି ରାଜଜିମା ପଦ୍ମାବତୀଙ୍କର ଅଙ୍ଗସ୍ପର୍ଶ କରିବାରେ ଆପଣଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଇଛି ତାହା ଅମୂଳକ।
2: ଅମୂଳକ କିପରି?
5: ମଣିମାଙ୍କ ସେବାରେ ନିୟୋଜିତ ପାର୍ଶ୍ୱଚର ପଦ୍ମ ସିଂ ପୁରୁଷ ନୁହେଁ।
2: ତେବେ
5: ଏଇ ଦେଖନ୍ତୁ, ଏଇ ଦେଖନ୍ତୁ ମୋର ପ୍ରକୃତ ବେଶ। ମୁଁ ପୁରୁଷ ନୁହେଁ, ନାରୀ।
2: ନାରୀ? ଆଶ୍ଚର୍ଯ୍ୟ!
5: ଅପରାଧ ମାର୍ଜନା କରିବେ ସମ୍ରାଟ, ମୁଁ କାଞ୍ଚି ରାଜଜେମା ପଦ୍ମାବତୀଙ୍କର ପ୍ରିୟ ସଖୀ ମାୟାବତୀ।
2: ମାୟା?
5: ହଁ, ମାୟା।
2: ଅଦ୍ଭୁତ, ତୁମେ ନାରୀ, ବାସ୍ତବିକ ଅଦ୍ଭୁତ।

ଗଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡ଼େ? କାଞ୍ଚି ରାଜସୀମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜସୀମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରି ଖୁବ୍ ଫାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛିଦିଏ। ଚେମା ଦେଇ ଭାଙ୍ଗି ପଡ଼ ନାହିଁ ଚେମା ଦେଇ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଚେମା ଦେଇ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହେବ।